ଏଥର ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନର କାର୍ଯ୍ୟସୂଚୀରୁ କେତୋଟି। ଆଜି ପାଞ୍ଚଟାରେ NCERT କାର୍ଯ୍ୟକ୍ରମର 1288 ଭାଗ ଶୁଣିପାରିବେ। 5:30 ରହିଛି ଯୁବବାଣୀ କାର୍ଯ୍ୟକ୍ରମ। 7:30 କୃଷି ହାଲଚାଲ କାର୍ଯ୍ୟକ୍ରମରେ ଶୁଣିବେ ଆଲୋଚନା ବିଶ୍ୱ ମହୁମାଛି ଦିବସ। ଏ ସମ୍ପର୍କରେ ଆଲୋଚନା କରିବେ ଭୁବନେଶ୍ୱର OUET ର ବୈଜ୍ଞାନିକା ଡକ୍ଟର ସୁଭାଷିନୀ ବେହେରା।

ରାତି 8ଟା ଓ ରାତି 10ଟାରେ ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ରାତି 10:30 ଶୁଣିପାରିବେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ଶ୍ରୀ ଜଗନ୍ନାଥଙ୍କ ଭଜନ। ଏଇଠି ଶେଷ ହେଲା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ ଏଇ କିଛି କ୍ଷଣ ମଧ୍ୟରେ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଧାୟକମାନଙ୍କ ସହ ରବିଧାନ ସଂଗ୍ରହ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ସମସ୍ତ ଅଞ୍ଚଳର ଚାଷୀମାନଙ୍କଠାରୁ ଧାନ କ୍ରୟ ପ୍ରକ୍ରିୟା ଜାରି ରହିଛି। ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ଏବଂ ମିଲର୍ମାନେ ଠିକ୍ ସମୟରେ ଧାନ ଉଠାଇବା ନେଇ ପଦକ୍ଷେପ ନିଆଯାଉଛି। ଚାଷୀମାନଙ୍କୁ ଧାନ କ୍ରୟ ସମୟରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଭୁବନେଶ୍ୱରରେ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ରାସ୍ତା ସଂଯୋଗୀକରଣରେ ଉନ୍ନତି ଆଣିବା ଲକ୍ଷ୍ୟରେ ସରକାର 37 ରାସ୍ତାର ପୁନଃନିର୍ମାଣ କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। 2025-26 ଆର୍ଥିକ ବର୍ଷରେ ଏଥିପାଇଁ 7,826.15 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଶ୍ରୀ ହରିଚନ୍ଦନ ଭୁବନେଶ୍ୱରରେ 2 ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। 12:30 ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। 3:00 results.odisha.gov.in ଏବଂ results.digilocker.gov.in ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ଜାଣିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ 12 ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା CBSE କହିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଓଡ଼ିଶା ସେବା ଅଧିକାର ଆଇନ ଅଧୀନରେ ନାଗରିକ ସେବାର କାର୍ଯ୍ୟ ଦକ୍ଷତା ଓ ଡିଜିଟାଲ ସେବା ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଭାଗ ଅଧୀନରେ ରହିଥିବା 30 ବିଜ୍ଞପିତ ନାଗରିକ ସେବାରେ ପ୍ରାୟ 94% ଆବେଦନକୁ ଆଇନଗତ ଭାବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରାଯାଇଛି। ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ସହରାଞ୍ଚଳ ଯାତାୟତ ବ୍ୟବସ୍ଥାର ବିସ୍ତାର, ଭିତ୍ତିଭୂମି ବିକାଶ, ସଡ଼କ ସୁରକ୍ଷା ପଦକ୍ଷେପ ନେଇ କ୍ରୁଟ୍ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ରୁଟ୍ର ପ୍ରଥମ ପର୍ଯ୍ୟାୟ ବିସ୍ତାର ଯୋଜନା ଅଧୀନରେ ବିଭିନ୍ନ ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା। PME ବସ୍ ସେବା ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ବୈଠକ ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ CM ସମ୍ପଦା ପ୍ଲାଟଫର୍ମର କାର୍ଯ୍ୟକାରିତା ସହ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଅର୍ଥ ବିଭାଗ ସମ୍ବନ୍ଧିତ କ୍ରେଡିଟ୍ ଡିପୋଜିଟ୍ ଅନୁପାତ ବୃଦ୍ଧି କରି ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ନେଇ ଗୁରୁତ୍ୱ ଦିଆଯାଇଥିଲା। ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯିବା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ହସ୍ପିଟାଲର ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ହ୍ରାସ କରିବା ନେଇ ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏଥିପାଇଁ କପଡ଼ା ତିଆରି ବ୍ୟାଗ୍ ଓ ପୁନଃ ବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ଏଥିପାଇଁ ସର୍ବସାଧାରଣ ଦର୍ଶନ

0: ବନ୍ଦ ରହିବ। କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲାରେ ମଧ୍ୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ରାଜନୈତିକ ଦଳମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ନିଶ୍ଚିତ କରିବା ପାଇଁ ଆଲୋଚନା ହୋଇଥିଲା। କନ୍ଧମାଳ ଜିଲ୍ଲାରେ ସର୍ବଦଳୀୟ ବୈଠକରେ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପାଇଁ ଆଲୋଚନା ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମ ମସ୍ତିଷ୍କ। ଆଲୋଚନା କରିଛନ୍ତି ଡାକ୍ତର ରବୀନ୍ଦ୍ର କୁମାର ଦଳାଇ।
2: ଭଗବାନଙ୍କ ବିଚିତ୍ର ସୃଷ୍ଟିରେ ମଣିଷର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଗଠନ, ସୁରକ୍ଷା ଏବଂ କାର୍ଯ୍ୟପ୍ରଣାଳୀ ଆଶ୍ଚର୍ଯ୍ୟଜନକ। ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଅଙ୍ଗ ପ୍ରତ୍ୟଙ୍ଗ ଭିନ୍ନ ଭିନ୍ନ ଭାବେ ଗଠିତ। ପାରିପାର୍ଶ୍ୱିକ ପରିସ୍ଥିତି ତ ଖାପ ଖୁଆଇ ଏବଂ ବାହ୍ୟ ଆଘାତରୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ସୁରକ୍ଷିତ ରଖିବା ପାଇଁ ସ୍ରଷ୍ଟା ଶରୀର ଗଠନ ବେଳେ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କଲା ଭଳି ମନେ ହୁଏ। ଶରୀରର ଏହି ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ କାର୍ଯ୍ୟକ୍ଷମ ଏବଂ ସୁଚାରୁ ରୂପେ ଚଳାଇବା ପାଇଁ ମସ୍ତିଷ୍କ ଏବଂ ସ୍ନାୟୁଗ୍ରନ୍ଥି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଯାହା ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସୁରକ୍ଷିତ ରହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମଣିଷର ମସ୍ତିଷ୍କ ବସାଦୋଇ ଭଳି ନରମ। ଏହାର ଓଜନ 1200 ଗ୍ରାମରୁ 1400 ଗ୍ରାମ ପର୍ଯ୍ୟନ୍ତ। ତିନିଟି ପରଦା ମସ୍ତିଷ୍କକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ରଖିଥାଏ ଯାହାଫଳରେ ମସ୍ତିଷ୍କ ଅଧିକ ସମ୍ପ୍ରସାରିତ ହୋଇପାରିବ ନାହିଁ। ବାହାର ପରଦା ରୁରାମେଟର, ମଝି ପରଦା ଆରାକ୍ନଏଡ୍ ମ୍ୟାଟର ଟାଣ ତନ୍ତୁରେ ତିଆରି, କିନ୍ତୁ ଭିତର ପରଦା ପାୟାମେଟର ଅପେକ୍ଷାକୃତ ନରମ। ପାୟାମେଟର ଏବଂ ଆରାକ୍ନଏଡ୍ ମ୍ୟାଟର ମଧ୍ୟରେ ଏକ ପ୍ରକାର ତରଳ ପଦାର୍ଥ ସବୁବେଳେ ସଞ୍ଚାଳିତ ହେଉଥାଏ ଯାହାକୁ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ କୁହାଯାଏ। ଏହି ତରଳ ପଦାର୍ଥ ଏକ ଆଘାତ ପରିବହନକାରୀ ପଦାର୍ଥ ଭାବେ କାମ କରେ ଏବଂ ମସ୍ତିଷ୍କକୁ ସୁରକ୍ଷା ପ୍ରଦାନ କରେ। ମସ୍ତିଷ୍କର ଉପର ଭାଗରେ ହେଲମେଟ୍ ରହିଲା ଭଳି ହାଡ଼ରେ ତିଆରି ଏକ କ୍ରାନିୟମ୍ ବା ବ୍ରେନ୍ ବକ୍ସ ଅଛି। ଏହା 8ଟି ହାଡ଼ ଦ୍ୱାରା ଗଠିତ। ଜନ୍ମବେଳେ ଏହି ହାଡ଼ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇନଥାଏ ଏବଂ ମଝିରେ ଶୂନ୍ୟ ସ୍ଥାନ ଥାଏ ଯାହାକୁ ଫ୍ରଣ୍ଟାନେଲି ବୋଲି କୁହାଯାଏ। ଏହି ହାଡ଼ ଯୋଡ଼ି ହୋଇନଥିବାରୁ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ମଣିଷର ଆକୃତିରେ ବୃଦ୍ଧି ଘଟେ ଏବଂ ଶିଶୁଟି 6 ବର୍ଷ ହେଲା ବେଳକୁ ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇଥାଏ। କ୍ରାନିଆଲ୍ କ୍ୟାଭିଟି ବା ବ୍ରେନ୍ ବକ୍ସ ମଧ୍ୟରେ ନରମ ମସ୍ତିଷ୍କଟି ଅତ୍ୟନ୍ତ ସୁରକ୍ଷିତ ଭାବେ ରହେ। ଯେକୌଣସି କାରଣରୁ ମୁଣ୍ଡରେ ଆଘାତ ଲାଗିଲେ ଏହି ହାଡ଼ ଉପରେ ପ୍ରଭାବ ପଡ଼େ। ବେଳେବେଳେ ହାଡ଼ ଭାଙ୍ଗିଯାଏ କିନ୍ତୁ ମସ୍ତିଷ୍କ ସୁରକ୍ଷିତ ରହେ। ହାଡ଼ର ଉପର ଭାଗରେ ଟାଣ ଚର୍ମ ଏବଂ ଚର୍ମ ଉପରେ ଗହଳ କେଶ ମସ୍ତିଷ୍କକୁ ଆହୁରି ସୁରକ୍ଷା ପ୍ରଦାନ କରେ। ଖରାଦିନେ ପ୍ରଚଣ୍ଡ ଖରାରେ ବୁଲିଲେ ବା ଶୀତଦିନେ ବରଫ ପଡ଼ୁଥିବା ସ୍ଥାନରେ ରହିଲେ ମଧ୍ୟ ମସ୍ତିଷ୍କ ଉପରେ ଏହାର କୌଣସି ଖରାପ ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କ ଭିତରେ 4ଟି କ୍ୟାଭିଟି ବା ଗର୍ତ୍ତ ଅଛି ଯାହାକୁ ସେରିବ୍ରାଲ୍ ଭେଣ୍ଟ୍ରିକଲ୍ କୁହାଯାଏ। ଏହି ଭେଣ୍ଟ୍ରିକଲ୍ଗୁଡ଼ିକ ସବୁବେଳେ ଏକ ଜଳୀୟ ପଦାର୍ଥ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ ଦ୍ୱାରା ଭରି ହୋଇଥାଏ। ଏହି ଜଳୀୟ ପଦାର୍ଥ ଏକ ସକ୍ ଆବ୍ଜର୍ଭର୍ ଭଳି କାମ କରେ। ମଣିଷ ଯେତେ ଡେଇଁଲେ, ନାଚିଲେ, ମୁଣ୍ଡ ହଲାଇଲେ ମସ୍ତିଷ୍କ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କର ବାହାରେ ଏବଂ ଭିତରେ ଏହି ଜଳୀୟ ପଦାର୍ଥର ଅବସ୍ଥିତି ହେତୁ ଏହା ପାଣିରେ ଭାସିବା ଭଳି ମନେ ହୁଏ ଏବଂ ଏହାର ଓଜନ କମିଯାଏ। ମସ୍ତିଷ୍କର ପ୍ରକୃତ ଓଜନ 1.4 କିଲୋଗ୍ରାମ ହୋଇଥିବା ସ୍ଥଳେ ଏହାର ଆପେକ୍ଷିକ ଓଜନ ମାତ୍ର 0.18 କିଲୋଗ୍ରାମ। ଏହି ଓଜନ କମିଯିବା ଯୋଗୁଁ ଆମ ଶରୀରର ଉପର ଭାଗରେ ମସ୍ତିଷ୍କ ଥିଲେ ମଧ୍ୟ ଆମକୁ ଭାରି ଲାଗେ ନାହିଁ। ଏହି ଜଳୀୟ ପଦାର୍ଥ ନଥିଲେ ମସ୍ତିଷ୍କର ଓଜନ ଯୋଗୁଁ ଆମେ ମୁଣ୍ଡ ଟେକି ଚାଲିବା କଷ୍ଟକର ହୋଇଥାନ୍ତା। ମସ୍ତିଷ୍କ ରୋଗାକ୍ରାନ୍ତ ହେଲେ ମଣିଷର ସ୍ମରଣ ଶକ୍ତି, ବୌଦ୍ଧିକ ଚିନ୍ତାଧାରା, କାର୍ଯ୍ୟ କରିବାର କ୍ଷମତା ଲୋପ ପାଏ। ମସ୍ତିଷ୍କରେ ଆଘାତ ଲାଗି ରକ୍ତକ୍ଷରଣ ହେଲେ ପକ୍ଷାଘାତ ରୋଗ ହୁଏ ଯେଉଁଥିରେ ଅଙ୍ଗ ପ୍ରତ୍ୟଙ୍ଗ ପାରାଲିସିସ୍ ହୋଇଯାଏ ଏବଂ ଲୋକ ଅକର୍ମଣ୍ୟ ହୋଇଯାଏ ଏବଂ ଅନେକ କ୍ଷେତ୍ରରେ ମୃତ୍ୟୁ ମୁଖରେ ପଡ଼େ। ମଣିଷର ମସ୍ତିଷ୍କ ଅନ୍ୟ ସମସ୍ତ ପ୍ରାଣୀମାନଙ୍କଠାରୁ ଅଧିକ ବୁଦ୍ଧିପ୍ରାପ୍ତ। ତେଣୁ ମଣିଷ ବୁଦ୍ଧିମାନ, ସଭ୍ୟ, ଶିକ୍ଷିତ ହୋଇ ସମସ୍ତ ଜୀବଜନ୍ତୁଙ୍କୁ ନିଜ ଅକ୍ତିଆର ରଖିବାକୁ ସମର୍ଥ ହୋଇଛି। ଆମର ସମସ୍ତ ବୌଦ୍ଧିକ ଚିନ୍ତାଧାରା, ଭଲମନ୍ଦ ବିଚାର, କଥା କହିବା, ଶୁଣିବା, ଦେଖିବା, ଖାଇବା, ପିନ୍ଧିବା, ବୁଲିବା, ଡେଇଁବା ଏହି ମସ୍ତିଷ୍କ ହିଁ ନିୟନ୍ତ୍ରଣ କରେ। ଯାହାର ମସ୍ତିଷ୍କ ଯେତେ ଉନ୍ନତ ସିଏ ସେତେ ବୁଦ୍ଧିମନ୍ତ ଏବଂ ବିଚାରକ୍ଷମ। ମସ୍ତିଷ୍କର ନିୟନ୍ତ୍ରଣ କ୍ଷମତା ଯୋଗୁଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ନିର୍ଦ୍ଦିଷ୍ଟ ନିୟମ ମୁତାବକ ଗତି କରି ଚାଲିଛନ୍ତି। ଯେକୌଣସି ସୁପର କମ୍ପ୍ୟୁଟର ଠାରୁ ଏହା ଅଧିକ ଶକ୍ତିଶାଳୀ। ତେଣୁ ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଏବଂ ସୁରକ୍ଷିତ ରଖାଯାଇଛି ଯାହା ନାନା ପ୍ରତିକୂଳ ପରିବେଶ ଏବଂ ବାହ୍ୟ ଆଘାତ ସହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମସ୍ତିଷ୍କକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣ ସଚେତନ ରହିବା ସଙ୍ଗେ ସଙ୍ଗେ କେତୋଟି ନିୟମ ପାଳନ କରିବା ଉଚିତ। ଖରାରେ ଯିବାବେଳେ ଛତା କିମ୍ବା ଟୋପି ବ୍ୟବହାର କରିବା ଉଚିତ। ମଦ୍ୟପାନ କରି ବା ନିଶା ଔଷଧ ଖାଇ ଗାଡ଼ି ଚଲାଇବା ଅନୁଚିତ। ସ୍କୁଟର ବା ମୋଟରସାଇକେଲରେ ଗଲାବେଳେ ନିଶ୍ଚିତ ଭାବେ ହେଲମେଟ୍ ବ୍ୟବହାର କରିବା ଉଚିତ। କୌଣସି ଜାଗାରେ ପଡ଼ିଗଲେ ବା ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଲେ ମଧ୍ୟ ହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ ଆଜି।

0: ରେ ଶୁଣୁଥିଲେ ଆମ ମସ୍ତିଷ୍କ। ଆଲୋଚନା କରିଥିଲେ ଡାକ୍ତର ରବୀନ୍ଦ୍ର କୁମାର ଦଳାଇ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ଭାରତକୁ 4 ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀରେ ପହଞ୍ଚିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍ ଏବଂ ନରୱେ ଗସ୍ତ ଶେଷ କରି ଶ୍ରୀ ମୋଦି ଇଟାଲୀରେ ପହଞ୍ଚିଛନ୍ତି। ନରୱେକୁ 2 ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଅଂଶଗ୍ରହଣ କରିଥିଲେ। ସମ୍ମିଳନୀ ପରେ ଏକ ମିଳିତ ବିବୃତ୍ତିରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ମତବ୍ୟକ୍ତ କରାଯାଇଛି। ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ରଣନୈତିକ ସହଭାଗିତାକୁ ଅଧିକ ଉନ୍ନତ କରିବାକୁ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ର ଏକମତ ହୋଇଛନ୍ତି। ସ୍ଥାୟିତ୍ୱ, ନବସୃଜନ ଏବଂ ସବୁଜ ଅଭିବୃଦ୍ଧି ପ୍ରତି ଉଭୟ ପକ୍ଷର ସହଭାଗିତା ଉପରେ ଅଙ୍ଗୀକାରବଦ୍ଧତା ପ୍ରକାଶ ପାଇଛି। ଭାରତରେ ସବୁଜ ପରିବର୍ତ୍ତନ, ନୀଳ ଅର୍ଥନୀତି, ଜାହାଜ ନିର୍ମାଣ, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିବେଶକଙ୍କୁ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯାଇଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ବାଣିଜ୍ୟ ଅର୍ଥନୈତିକ ସହଭାଗିତା ଚୁକ୍ତିକୁ ଦୃଷ୍ଟିରେ ରଖି ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଦୃଢ଼ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କ ପାଇଁ ଭାରତ ଆଗ୍ରହ ପ୍ରକାଶ କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ନିନ୍ଦା କରିଥିଲେ। ପରବର୍ତ୍ତୀ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଫିନ୍ଲାଣ୍ଡର ହେଲସିଙ୍କିଠାରେ ଅନୁଷ୍ଠିତ ହେବ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦୀୟ ମିଳିତ କମିଟି ଗଠନ କରିଛନ୍ତି। ଏଥିରେ ଲୋକସଭାର 21 ଏବଂ ରାଜ୍ୟସଭାର 9 ସଦସ୍ୟ ରହିଛନ୍ତି। ଲୋକସଭାର ସଦସ୍ୟଙ୍କ ମଧ୍ୟରେ କମଲଜିତ ସେହରାବତ, ବୈଜୟନ୍ତ ପଣ୍ଡା ଏବଂ ଡକ୍ଟର ନିଶିକାନ୍ତ ଦୁବେ ଏବଂ ରାଜ୍ୟସଭାରୁ ବିନୋଦ ଶ୍ରୀଧର ତାୱଡେ, ସୁଜିତ କୁମାର ଓ ଉଜ୍ଜଳ ଦେଓରାଓ ନିକମ୍ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଜେନେଭାରେ ଆୟୋଜିତ 79 ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟସେବା, ଡିଜିଟାଲ ସ୍ୱାସ୍ଥ୍ୟ ନବସୃଜନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ନଡ୍ଡା ସୂଚନା ପ୍ରଦାନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟକୁ ବିକଶିତ କରିବା ଏବଂ ଉତ୍ତରଦାୟିତ୍ୱ ଶୀର୍ଷକ ସମାବେଶକୁ ସମ୍ବୋଧନ କରି ଶ୍ରୀ ନଡ୍ଡା ପୂର୍ଣ୍ଣ ସରକାର ଏବଂ ସମ୍ପୂର୍ଣ୍ଣ ସମାଜ ଆଭିମୁଖ୍ୟ ଆଧାରରେ ଗ୍ରହଣ କରାଯାଇଥିବା ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଭାରତରେ 185,000 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଥିବା ସେ ସୂଚନା ଦେଇଛନ୍ତି। ଏହାଦ୍ୱାରା ସମ୍ପ୍ରଦାୟ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ତ୍ୱରାନ୍ୱିତ ହୋଇପାରୁଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ 880 ନିୟୁତରୁ ଅଧିକ ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ସୃଷ୍ଟି ମାଧ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରାଯାଇପାରିଛି। ଦୀର୍ଘକାଳୀନ ସ୍ୱାସ୍ଥ୍ୟ ରେକର୍ଡ ଏବଂ ନିରନ୍ତର ସେବା ପ୍ରଦାନକୁ ଏହା ଅଧିକ ସୁଗମ କରିପାରିଛି। ସମ୍ମିଳନୀ ଅବସରରେ ଶ୍ରୀ ନଡ୍ଡା ଭାରତର ପଡ଼ୋଶୀ ପ୍ରଥମ ନୀତି ଆଧାରରେ ଭୁଟାନ ପ୍ରତିପକ୍ଷ ଲିଓନୁପୋ ତାଣ୍ଡିନ ୱାଙ୍ଗଚୁକ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଶ୍ରୀ ନଡ୍ଡା ନେପାଳର ସ୍ୱାସ୍ଥ୍ୟମନ୍ତ୍ରୀ ନିଶା ମେହେଟ୍ଟାଙ୍କ ସହ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି। ମହିଳାଙ୍କର ସାମାଜିକ ଏବଂ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଅନ୍ନପୂର୍ଣ୍ଣା ଯୋଜନା ପ୍ରଚଳନ କରିଛନ୍ତି। ଯୋଜନା ଅଧୀନରେ ମହିଳାଙ୍କୁ ମାସିକ 3000 ଟଙ୍କାର ଆର୍ଥିକ ସହାୟତା ନିଶ୍ଚିତ ହୋଇ କରାଯାଇପାରିବ।

ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ କଲ୍ୟାଣ ବିଭାଗ ଦ୍ୱାରା ଆସନ୍ତା ମାସ ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଯୋଜନା ଅଧୀନରେ ଆର୍ଥିକ ସହାୟତା ସିଧାସଳଖ ହସ୍ତାନ୍ତର ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। 25-60 ବର୍ଷ ମଧ୍ୟରେ ମହିଳା ଏହି ଯୋଜନା ପାଇଁ ଯୋଗ୍ୟ ହେବେ। ଏଥିପାଇଁ ହିତାଧିକାରୀ ଯୋଗ୍ୟତା ନେଇ ଅନ୍ୟାନ୍ୟ ସୂଚନା ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ତେବେ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଏସ୍ଆଇଆର୍ ଟ୍ରିବ୍ୟୁନାଲ୍ରେ ଆବେଦନ କରିଥିବା ହିତାଧିକାରୀଙ୍କୁ ମାମଲାର ଶୁଣାଣି ପରେ ଏଥିପାଇଁ ବିଚାରକୁ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମାସ ପହିଲାରୁ ଏହି ଯୋଜନା ପାଇଁ ଅନ୍ଲାଇନ୍ ପୋର୍ଟାଲ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆସନ୍ତା 23 ତାରିଖରୁ 4 ଦିନିଆ ଭାରତ ଗସ୍ତରେ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଆମେରିକାର ବୈଦେଶିକ ବିଭାଗ ଏ ସମ୍ପର୍କରେ ଦେଇଥିବା ସୂଚନା ଅନୁଯାୟୀ ଏହି ଗସ୍ତ ଅବସରରେ ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। ବିଭାଗର ମୁଖପାତ୍ର ଟମି ପିଗଟ୍ କହିଛନ୍ତି 23-26 ତାରିଖ ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶକ୍ତି, ସୁରକ୍ଷା, ବାଣିଜ୍ୟ ଓ ପ୍ରତିରକ୍ଷା ସହଯୋଗ ନେଇ ଭାରତୀୟ ନେତା ତଥା ବରିଷ୍ଠ ପଦାଧିକାରୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। 26 ତାରିଖରେ ଶ୍ରୀ ରୁବିଓ କ୍ୱାଡ୍ ବୈଠକରେ ଯୋଗଦେବେ। କ୍ୱାଡ୍ ଗୋଷ୍ଠୀରେ ଭାରତକୁ ମିଶାଇ ଅଷ୍ଟ୍ରେଲିଆ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସଦସ୍ୟ ଅଛନ୍ତି। ରେଳବାଇର ବ୍ରଡ୍ଗେଜ୍ ରେଳପଥ ବିଦ୍ୟୁତିକରଣ କ୍ଷେତ୍ରରେ 99.6% କାର୍ଯ୍ୟ ସମ୍ପନ୍ନ ହୋଇଛି। ଏ କ୍ଷେତ୍ରରେ ଭାରତୀୟ ରେଳବାଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା 69,873 କିଲୋମିଟର ବ୍ରଡ୍ଗେଜ୍ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପନ୍ନ ହୋଇସାରିଥିଲା। ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ରେଳ ଯୋଗାଯୋଗ ବ୍ୟବସ୍ଥା, ୟୁରୋପୀୟ ସଂଘ, ବ୍ରିଟେନ୍ ଏବଂ ଆମେରିକାଠାରୁ ଭାରତ ଏ କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଥିବା ରେଳ ମନ୍ତ୍ରଣାଳୟ କହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସିବିଏସ୍ଇ କହିଛି। ସଂଶୋଧିତ ସମୟସୀମା ମଧ୍ୟରେ ଆବେଦନ ପ୍ରକ୍ରିୟା ଶେଷ କରିବାକୁ ସିବିଏସ୍ଇ ପରାମର୍ଶ ଦେଇଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ସରକାରୀ ଚାକିରିରେ ସଂରକ୍ଷଣ ପାଇଁ ଅନ୍ୟାନ୍ୟ ପଛୁଆବର୍ଗ ଓବିସି ତାଲିକା ସରକାର ପ୍ରକାଶ କରିଛନ୍ତି। ଏଥିରେ 66 ବର୍ଗର ପଛୁଆବର୍ଗ ସାମିଲ ହୋଇଛନ୍ତି। ପୂର୍ବରୁ ଓବିସି କ ଏବଂ ଓବିସି ଖ ଏହିପରି 2 ଅଲଗା ବର୍ଗରେ 10% ଏବଂ 7% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ଏହାକୁ କୋଲକାତା ହାଇକୋର୍ଟ ଖାରଜ କରିଦେଇଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଜାରି ଅଧିସୂଚନା ଅନୁଯାୟୀ ନୂତନ ତାଲିକାରେ 7% ସ୍ଥାନ ସଂରକ୍ଷଣ ସ୍ଥିରୀକୃତ ହୋଇଛି। ଡିଜିସି ଅଧିକାରୀଙ୍କ ଉପସ୍ଥିତିରେ ପ୍ରକୃତ ଉପକରଣ ନିର୍ମାଣ ବ୍ୟବସ୍ଥା ଅଧୀନରେ ଏୟାର ଇଣ୍ଡିଆ ବୋଇଙ୍ଗ 787-8 ବିମାନର ଇନ୍ଧନ ନିୟନ୍ତ୍ରଣ ପ୍ରକ୍ରିୟା ଯାଞ୍ଚ କରାଯିବ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛି। ଡିଜିସିଏ କହିଛି ଗତ ଫେବୃଆରୀ 2 ତାରିଖରେ ଏୟାର ଇଣ୍ଡିଆ ବୋଇଙ୍ଗ 787-8 ବିମାନ ହିତ୍ରୋ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ AIC-132 ଉଡ଼ାଣ ଆରମ୍ଭ ସମୟରେ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ବିମାନର ପାଇଲଟ୍ ତାଙ୍କ ରିପୋର୍ଟ ବାମପାଖ ଇନ୍ଧନ ନିୟନ୍ତ୍ରଣ ସୁଇଚ୍ରେ ତ୍ରୁଟି ରହିଥିବା ନେଇ ସୂଚନା ପ୍ରଦାନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଡିଜିସିଏ ପକ୍ଷରୁ ଏହି ଯାଞ୍ଚ ପ୍ରକ୍ରିୟା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 7 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭର୍ରେ ଲକ୍ଷ୍ନୌ 5 ୱିକେଟ୍ ବିନିମୟରେ 220 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ 57 ବଲ୍ରେ ସର୍ବାଧିକ 96 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ରୟାଲ୍ସ 19 ଓଭର୍ ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ବୈଭବ ସୂର୍ଯ୍ୟବଂଶୀ 38 ବଲ୍ରୁ 93 ରନ୍ ସଂଗ୍ରହ କରି ଦଳ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏହି ପର୍ଯ୍ୟାୟରୁ ବାଦ୍ ପଡ଼ିଛନ୍ତି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 5:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପଞ୍ଚରାଷ୍ଟ୍ରୀୟ

0: ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ତାରିଖରୁ ଭାରତକୁ 4-ଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ।
2: ପାତ୍ର ବ୍ରଏଲର ଫାର୍ମ, ଏଠାରେ ଉନ୍ନତମାନର ବ୍ରଏଲର କୁକୁଡ଼ା ମାଂସ ସୁଲଭ ଦରରେ ମିଳେ, ତେବେ ଆଉ ଡେରି କାହିଁକି? ଆଜି ହିଁ ଯୋଗାଯୋଗ କରନ୍ତୁ। ଯୋଗାଯୋଗ କରିବାର ଠିକଣା ହେଲା ପାତ୍ର ବ୍ରଏଲର ଫାର୍ମ, ଗ୍ରାମ ଗଡ଼ତୁରିଆ, ବ୍ଲକ ନିମାପଡ଼ା, ଜିଲ୍ଲା ପୁରୀ। ମୋବାଇଲ ନମ୍ବର ହେଲା 9178684368।
1: ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ପୁରାତନେ। ଉପେନ୍ଦ୍ର ଭଞ୍ଜଙ୍କ ଗୀତ ରଚନାରୁ କାର୍ଯ୍ୟକ୍ରମର ପ୍ରଥମ ଛାନ୍ଦଟିକୁ ଗାଇଛନ୍ତି ଶିଳ୍ପୀ ଇନ୍ଦ୍ରାଣୀ ମିଶ୍ର।

ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ। ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ପଲ୍ଲି ଗୀତ। ପୁରାତନ ରଚନାରୁ କାର୍ଯ୍ୟକ୍ରମର ପ୍ରଥମ ପଲ୍ଲି ଗୀତଟିକୁ ଗାଇଛନ୍ତି କଣ୍ଠଶିଳ୍ପୀ ତୃପ୍ତି ଦାସ।

ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। ଆଜିର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଶ୍ରୋତାବନ୍ଧୁ, ପ୍ରତ୍ୟେକ ଦିନର କିଛି ନା କିଛି ମହତ୍ତ୍ୱ ରହିଛି। ଆଜିର ଦିନଟି କ'ଣ ପାଇଁ ଖାସ ଅଟେ, ଆସନ୍ତୁ ଜାଣିବା। ପଞ୍ଜିକା ଅନୁଯାୟୀ ଆଜି ପୁରୁଷ ଛଅ ଦିନ, ବୈଶାଖ ମାସ ତିରିଶ ଦିନ, ବୁଧବାର, ମେ ମାସ କୋଡ଼ିଏ ତାରିଖ 2026 ମସିହା। ଭାରତୀୟ ସାଧାରଣ ସମୟ ଅନୁଯାୟୀ ସୂର୍ଯ୍ୟୋଦୟର ସମୟ ଥିଲା 5:13:10 ଏବଂ ସୂର୍ଯ୍ୟାସ୍ତ ସମୟ ରହିଛି 6:13:11। ଆଜି କର୍କଟ ରାଶିର ଘାତବାର ରହିଛି। ଆଜି ରାତି 11:28 ପରେ କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ, ବୃଷ ଏସବୁ ରାଶିମାନଙ୍କର ଚନ୍ଦ୍ର ଶୁଦ୍ଧି। ଆଜି ଯେଉଁମାନଙ୍କ ଘରେ ଶ୍ରାଦ୍ଧ ରହିଛି ସେମାନେ ଦିନ 11:22 ପରେ ମୂଳା ଓ ବେଲ ଭକ୍ଷଣ ନିଷେଧ ଅଟେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସନ୍ତୁ ଜାଣିବା ଆଜିର ଦିନରେ ଇତିହାସରେ ଘଟିଯାଇଥିବା କିଛି ଘଟଣାବଳୀ ସମ୍ପର୍କରେ। 1498 ମସିହାରେ ଆଜିର ଦିନରେ ପର୍ତ୍ତୁଗାଲର ନାବିକ ଭାସ୍କୋଡା ଗାମା ପ୍ରଥମେ ସମୁଦ୍ର ପଥରେ ଭାରତର କାଲିକୋଟରେ ପହଞ୍ଚିଥିଲେ। 1965 ମସିହା ମେ ମାସ 20 ତାରିଖ ଦିନ ମାଉଣ୍ଟ ଏଭରେଷ୍ଟ ଆରୋହଣ କରି ବିଶ୍ୱ ରେକର୍ଡ଼ ସ୍ଥାପନ କରିଥିବା ପ୍ରଥମ ଭାରତୀୟ ହେଉଛନ୍ତି ଅବତାର ସିଂ ଚିମା।

1857 ମସିହା ଆଜିର ଦିନରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ମିରଟଠାରେ ଭାରତୀୟ ସିପାହୀମାନେ ନିଜର ଆନ୍ଦୋଳନକୁ ଆହୁରି ବ୍ୟାପକ କରିଥିଲେ। 1906 ମସିହାର ଆଜିର ଦିନରେ ବାଂଲାଦେଶର ବାରିସାଲଠାରେ ପ୍ରାୟ 10,000ରୁ ଅଧିକ ହିନ୍ଦୁ ଓ ମୁସଲିମ ଭାଇ ଭଉଣୀମାନେ ଏକତ୍ରିତ ହୋଇ ବନ୍ଦେ ମାତରମ୍ର ଏକ ବିରାଟ ପତାକା ଧରି ବଡ଼ ଶୋଭାଯାତ୍ରାରେ ବାହାରି ଯାଇଥିଲେ। ଏହା ଭାରତୀୟ ଜାତୀୟତାବାଦର ଏକ ମହାନ ପ୍ରତୀକ ଥିଲା।

2011 ମସିହା ମେ ମାସ 20 ତାରିଖ ଦିନ ଝାଡ଼ଖଣ୍ଡର ସର୍ବାଧିକ ବୟସ୍କ ଭାରତୀୟ ମହିଳା ପ୍ରେମଲତା ଅଗ୍ରୱାଲ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ କରି ଆମ ଦେଶକୁ ଗୌରବାନ୍ୱିତ କରିଥିଲେ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସନ୍ତୁ ଜାଣିବା ମେ ମାସ 20 ତାରିଖରେ ଜନ୍ମିତ କିଛି ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ। ସୁମିତ୍ରା ନନ୍ଦନ ପନ୍ତ ହିନ୍ଦୀ ସାହିତ୍ୟର ଜଣେ ବିଶିଷ୍ଟ କବି, ଯିଏକି 1900 ମସିହାର ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। 1918 ମସିହା ମେ ମାସ 20 ତାରିଖ ଦିନ ଭାରତୀୟ ସେନାର ଜଣେ ବୀର ଯବାନ ପିରୁ ସିଂହ ଶେଖାବତ ଜନ୍ମଗ୍ରହଣ କରିଥିଲେ। ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ର ତାଙ୍କୁ ପ୍ରଦାନ କରାଯାଇଥିଲା। 1910 ମସିହା ମେ ମାସ 20 ତାରିଖ ଦିନ ରାମ କିଙ୍କର ବୈଜ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ଜଣେ ପ୍ରସିଦ୍ଧ ଭାରତୀୟ ମୂର୍ତ୍ତିକାର ଓ ଚିତ୍ରକର। ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

0: ଆପ୍ ଡାଉନଲୋଡ଼ କରି ମଧ୍ୟ ଆପଣମାନେ ଶୁଣିପାରିବେ।
1: ତିନିଟା କଲେଜରେ
2: ବ୍ୟସ୍ତ ହଉ ନା,
1: ଫିସ୍ ତ ଦେଖ।
3: ଏହେ କ'ଣ ଖବର,
4: କ'ଣ ହେଲା?
2: ଫିସ୍ର ଟେନସନ୍,
3: ରାହୁଲର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର। ବ୍ୟାଙ୍କରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ୍ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋ କୋଲାଟ୍ରେଲ।
4: ସିଏ କୋଉଠି
3: ମିଠା?
5: RBI କହେ
6: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
7: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
7: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
7: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
8: ଆଜ୍ଞା ହଁ, PM ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
9: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି, ସଂଘର୍ଷୋ କେ କୁଛ କିସ୍ସେ, କାହାନୀ କୁଛ ସଫଲତାଓଁ କି, ଅନକହୀ ବିରାସତ କି, ଉମ୍ମୀଦେ ନୟେ ଭାରତ କି। महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक। होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अलावा आकाशवाणी और दूरदर्शन के यूट्यूब चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से भी। तो याद रखें, रविवार 31 मई सुबह 11 बजे मन की बात।
0: ଶ୍ରୋତାବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ। ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ଆସନ୍ତୁ ଶୁଣିବା ଜୋ ଜିତା ୱହି ସିକନ୍ଦର ଚଳଚ୍ଚିତ୍ରରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ କଣ୍ଠ ସଜାଇଛନ୍ତି ଶିଳ୍ପୀ ଜାତିନ୍।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଶୁଣନ୍ତୁ ବିବିଧା ଭାରତୀ ମୁମ୍ବାଇ କେନ୍ଦ୍ରରୁ।

0: ଶୁଣୁଥିଲେ କାର୍ଯ୍ୟକ୍ରମ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗା ହର୍ଜ ଯୋଗେ। ଆମର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ୍ କରି ମଧ୍ୟ ଆପଣମାନେ ଶୁଣିପାରିବେ।
1: ପାତ୍ର ବ୍ରଏଲର ଫାର୍ମ, ଏଠାରେ ଉନ୍ନତମାନର ବ୍ରଏଲର କୁକୁଡ଼ା ମାଂସ ସୁଲଭ ଦରରେ ମିଳେ, ତେବେ ଆଉ ଡେରି କାହିଁକି? ଆଜି ହିଁ ଯୋଗାଯୋଗ କରନ୍ତୁ। ଯୋଗାଯୋଗ କରିବାର ଠିକଣା ହେଲା ପାତ୍ର ବ୍ରଏଲର ଫାର୍ମ, ଗ୍ରାମ ଗଡ଼ତୁରିଆ, ବ୍ଲକ ନିମାପଡ଼ା, ଜିଲ୍ଲା ପୁରୀ। ମୋବାଇଲ ନମ୍ବର ହେଲା 9178686838।
2: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
3: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
2: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ

0: ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
0: ଅଂଶୁଘାତ ହେଲେ ପଶୁ ପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
0: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଅଛନ୍ତି ସନ୍ତୋଷ କୁମାର ଲେଙ୍କା।
3: ନମସ୍କାର ଶ୍ରୋତବନ୍ଧୁ, ଆପଣମାନେ ଶୁଣୁଛନ୍ତି ଆମର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ, ଆଉ ଆପଣଙ୍କ ସାଥେ ମୁଁ ଆପଣମାନଙ୍କର ହୋଷ୍ଟ ସନ୍ତୋଷ।

ପୁଣି 1962 ମସିହା ଦେଶ ଯୁଦ୍ଧର କଷ୍ଟକର ସମୟ ମଧ୍ୟରେ ସେତେବେଳେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆହ୍ୱାନରେ ଅନେକ ଭାରତୀୟ ବିଶେଷ କରି ମା ଭଉଣୀମାନେ ଦେଶ ପାଇଁ ସ୍ୱର୍ଣ୍ଣାଳଙ୍କାର ଦାନ କରିଥିଲେ। ସୁନାର ମୂଲ୍ୟ ନୁହେଁ, ସେ ତ୍ୟାଗର ମୂଲ୍ୟ ଦେଶର ମନୋବଳକୁ ଶକ୍ତି ଦେଇଥିଲା।

ପୁଣି ଆସେ 1965 ମସିହା, ଖାଦ୍ୟ ସଙ୍କଟ ଓ ଯୁଦ୍ଧର ଛାୟା। ସେତେବେଳେ ଲାଲ ବାହାଦୁର ଶାସ୍ତ୍ରୀ ଦେଶବାସୀଙ୍କୁ ସପ୍ତାହରେ ଗୋଟିଏ ସନ୍ଧ୍ୟା ଉପବାସ ପାଇଁ ଅନୁରୋଧ କରିଥିଲେ ଏବଂ ଆଶ୍ଚର୍ଯ୍ୟ, ଲୋକେ କହିଲେ ନାହିଁ ମୋତେ କ'ଣ ମିଳିବ। ସେମାନେ କହିଲେ ଦେଶ ଜିତିଲେ ଆମେ ସବୁ ଜିତିବୁ।

ଆଜି ସମୟ ବଦଳିଛି, ଚ୍ୟାଲେଞ୍ଜ ମଧ୍ୟ ବଦଳିଛି। ଆମ ପାଖରେ ବନ୍ଧୁକ ନୁହେଁ କିନ୍ତୁ ଦାୟିତ୍ୱ ଅଛି। ତ୍ୟାଗର ଅର୍ଥ ଆଜି ବୋଧେ ଅଲଗା। ଅନାବଶ୍ୟକ ଖର୍ଚ୍ଚ କମାଇବା, ଇନ୍ଧନ ସଞ୍ଚୟ କରିବା, ସ୍ୱଦେଶୀକୁ ଆଦର କରିବା, ଆମ ଆବଶ୍ୟକତାକୁ ଅଳ୍ପ ସଂଯମରେ ଦେଖିବା। ଆମ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ନେସନ୍ ଫାଷ୍ଟ ବା ଦେଶ ପ୍ରଥମ ଭାବନାରେ ଦେଶବାସୀଙ୍କୁ କିଛି ଦୈନନ୍ଦିନ ଅଭ୍ୟାସରେ ସଂଯମ ଓ ସ୍ୱନିର୍ଭରତା ଦିଗରେ ଆହ୍ୱାନ କରିଛନ୍ତି, ଯଥା ଇନ୍ଧନ ବ୍ୟବହାର କମାଇବା, ସ୍ୱଦେଶୀ ଜିନିଷକୁ ପ୍ରାଥମିକତା ଦେବା, ଅନାବଶ୍ୟକ ଆମଦାନୀ ନିର୍ଭରତା କମାଇବା ଇତ୍ୟାଦି। ହଁ ଶ୍ରୋତବନ୍ଧୁ, ଦେଶପ୍ରେମ ସବୁବେଳେ ସୀମାରେ ଯୁଦ୍ଧ କରିବା ନୁହେଁ। କେବେ କେବେ ଏହା କୁହେ ଗାଡ଼ି ଛାଡ଼ି ସାଧାରଣ ଯାନ ବ୍ୟବହାର କରିବା, ବିଦେଶୀ ବସ୍ତୁ ଛାଡ଼ି ସ୍ୱଦେଶୀ ବାଛିବା, ନିଜ ସୁବିଧା ଠାରୁ ଦେଶର ଆବଶ୍ୟକତାକୁ ଆଗରେ ରଖିବା।

0: କାରଣ ଇତିହାସ ଆମକୁ ଗୋଟିଏ କଥା ଶିଖାଇଛି, ଯେତେବେଳେ ଭାରତ ଏକାଠି ହୁଏ ଅସମ୍ଭବ ମଧ୍ୟ ସମ୍ଭବ ହୋଇଯାଏ। ମନେ ରଖନ୍ତୁ, ଦେଶ ଯଦି ଶକ୍ତିଶାଳୀ ହେବ ଆମ ସ୍ୱପ୍ନ ମଧ୍ୟ ଶକ୍ତିଶାଳୀ ହେବ। ଜୟ ହିନ୍ଦ, ବନ୍ଦେ ମାତରମ। ତେବେ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଆସନ୍ତୁ ତେବେ ଯୋଡ଼ି ହେବା ଆମର ପ୍ରଥମ ଶ୍ରୋତା ବନ୍ଧୁଙ୍କ ସହିତ। ହ୍ୟାଲୋ ଆକାଶବାଣୀ ପୁରୀ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ଆଜ୍ଞା ନମସ୍କାର, ମୁଁ ବାସୁଦେବପୁର ଭଦ୍ରକରୁ ନରେନ୍ଦ୍ର ମହାକୁଡ।
0: ନରେନ୍ଦ୍ର ଭାଇ, ଆମର କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ଆଚ୍ଛା, ବର୍ତ୍ତମାନ ଆମର ଭାରତ ସରକାରଙ୍କ ତରଫରୁ ଭାଇ ସରକାର ଗୋଟେ ରିକ୍ୱେଷ୍ଟ କରିଛନ୍ତି ଦେଶବାସୀଙ୍କୁ ବିଭିନ୍ନ ପ୍ରକାରର ପଏଣ୍ଟ ଅଫ୍ ଭ୍ୟୁରେ, ଯେମିତି ଗୋଟେ ପଏଣ୍ଟ ରଖିଛନ୍ତି ଯେ ଆମେ ଯେତେ କମ୍ ପେଟ୍ରୋଲର ବ୍ୟବହାର କରିବା ଏବଂ ଇଭି ଗାଡ଼ି ପ୍ରତି ଆମର ଟିକେ ମନ ବଳେଇବା, ଆପଣ ସେ ଦିଗରେ କ'ଣ ଆପଣଙ୍କର ମତାମତ ଜଣାଇବେ?
1: ସରକାରଙ୍କର ଗୋଟେ ସୁନ୍ଦର କଥା ବା ଗୋଟେ ଯୋଜନା ସେ ରଖିଛନ୍ତି, ସେଥିରେ ଆମେ ସମସ୍ତେ ଭାଗିଦାର ହେବା ଉଚିତ। ବର୍ତ୍ତମାନ ଯୋଉ ସବୁ ସମୟ ଚାଲିଛି, ଯୋଉ ଯୁଦ୍ଧର ଘନଘଟା ଚାଲିଥିଲା, ସେ ଭୟ ଯାଇନି ମନରୁ। ଆଜ୍ଞା, ସେଥିପାଇଁ ସମସ୍ତେ ବି ଭୟ
0: ନିଶ୍ଚୟ। ଏଇଟା ଗୋଟେ କଥା ଯେ ଯେହେତୁ ମିଡିଲ ଇଷ୍ଟରେ ଯୁଦ୍ଧ ଲାଗିଛି, ଗଲ୍ଫ କଣ୍ଟ୍ରିଜରେ, ଇରାନ ଆଉ ବିଭିନ୍ନ ପ୍ରକାର ମିଡିଲ ଇଷ୍ଟ କଣ୍ଟ୍ରି ମାନଙ୍କୁ ଆମେରିକା ଆଉ ଇସ୍ରାଏଲକୁ ନେଇ, ତେଣୁ ତେଲର ଘୋର ଅଭାବ ଦେଖାଯାଉଛି, ଆଗକୁ ମଧ୍ୟ ଆହୁରି ଜଟିଳ ହେବ। ତେଣୁ ଧୀରେ ଧୀରେ ଯଦି ଆମେ ତାର ଅଲ୍ଟରନେଟିଭକୁ ଯାଇପାରିବା, ଯେମିତି ଆପଣଙ୍କ ଗାଁ ଗହଳିରେ ଏବେ ବି ଦେଖା ଦେଉଥିବ ଯେ ସରକାର ପ୍ରୋତ୍ସାହନ ଦେଉଛନ୍ତି ବିଭିନ୍ନ ସବସିଡିଜ୍ ମାଧ୍ୟମରେ, ଯେ ଛାତ ଉପରେ ସୋଲାର ପ୍ୟାନେଲ ଲଗାନ୍ତୁ ଏବଂ ନିଜର ଯାହା ଇଲେକ୍ଟ୍ରିସିଟି ଆବଶ୍ୟକତା ଅଛି ନିଜେ ପ୍ରଡ୍ୟୁସ କରନ୍ତୁ। ଆଉ ଗୋଟିଏ ହେଲା ଯେମିତି ଆମେ ଯେତେ କମ୍ ପସିବଲ ପେଟ୍ରୋଲ ଡିଜେଲ ବ୍ୟବହାର କରିବା ଏବଂ ଇଭି ଗାଡି ସ୍କୁଟି ହଉ ବା ଭେହିକଲ୍ସ ହଉ ବ୍ୟବହାର କରିବା, ଆଉ ପବ୍ଲିକ ଟ୍ରାନ୍ସପୋର୍ଟ
1: ଅଳ୍ପ ଦୂର କଲେ ସାଇକେଲରେ ଯିବା କିମ୍ବା ଚାଲି କରି ଯିବା।
0: ଆଜ୍ଞା ଆଜ୍ଞା,
1: ଗୋଟେ ଭଲ କଥା, କାହିଁକି ଯେତିକି ଆମେ ସଞ୍ଚୟ କରିବା ଆମ ପାଇଁ ତା ସହିତ ଦେଶ ପାଇଁ ମଧ୍ୟ।
0: ଏଇଟା ଗୋଟେ ଭଲ ଜିନିଷ ଯେ ଆଗକୁ ଏଇ ସମସ୍ୟା ଆହୁରି ଜଟିଳର ଜଟିଳତର ହବ, ଏଇ ଥର ସମସ୍ୟା ସମାଧାନ ହେଇଯାଇପାରେ କିନ୍ତୁ ପୁଣି ଯେ ଏ ସମସ୍ୟା ଆଉ ଥରେ ନ ଉପୁଜିବ କହିହବନି, ସେଥିପାଇଁ ଆମେ ନିଜେ ସ୍ୱାବଲମ୍ବୀ ହବାକୁ ଚେଷ୍ଟା କରିବା। ଗୋଟିଏ କଥା ଯେ ଆମେ ସ୍ୱାବଲମ୍ବୀ ତ ପେଟ୍ରୋଲ ଡିଜେଲକୁ ନେଇ ହେଇପାରିବା ନାହିଁ, କାହିଁକି ନା ଆମର ତ ତେଲ ଖଣି ନାହିଁ, ସେଥିପାଇଁ ଆମେ ବେଟର ହବ ଆମେ ସୋଲାର ଏନର୍ଜି ବା ଅକ୍ଷୟ ଶକ୍ତିର ବ୍ୟବହାର ଯେତେ ସମ୍ଭବ କରିପାରିବା। ତେଣୁ ଏଇଟା ପ୍ରଥମ ଥର ନୁହେଁ, ପୂର୍ବରୁ ଭାରତ ସରକାର ଅନେକ ଥର ସ୍ୱାଧୀନତା ସଂଗ୍ରାମ ସମୟରେ ହଉ ସ୍ୱଦେଶୀ ଆନ୍ଦୋଳନରେ ଆମେ ଦେଖିଛୁ ଦେଶବାସୀ ହୃଦୟ ଖୋଲିକରି ଏ ଦେଶକୁ ସମର୍ଥନ ଜଣାଇଛନ୍ତି। ତେଣୁ ସମୟ ଆସିଛି, ଆସନ୍ତୁ ଆମେ ସମସ୍ତେ ଆମ ସରକାରଙ୍କୁ ସମର୍ଥନ କରିବା ଏବଂ ଯଥାସମ୍ଭବ ଗୁଣ୍ଡୁଚି ମୂଷା ଭଳି ଯଦି ଆମେ ଅବଦାନ କରିବା ଆମ ଦେଶ ପ୍ରତି, ତାହେଲେ ନିଶ୍ଚିତ ଦେଶ ଆଗକୁ ଯିବ। ତେବେ ଆସନ୍ତୁ ଭାଇ, ଆପଣଙ୍କ ପସନ୍ଦର ଗୋଟେ ଗୀତଟିଏ ଶୁଣିବା ଆଜିର ଆମର ଏହି କାର୍ଯ୍ୟକ୍ରମରେ। ଆମ ସହିତ ଫୋନ୍ରେ ଯୋଡ଼ି ହୋଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ ଏବଂ ଆପଣଙ୍କ ମନ ପସନ୍ଦର ଗୀତଟିଏ ଶୁଣାଉଛୁ। ଫୋନ୍ କରିଥିବାରୁ ଧନ୍ୟବାଦ, ରହୁଛୁ ଭାଇ, ନମସ୍କାର।

0: ଏ କାର୍ଯ୍ୟକ୍ରମର ପରବର୍ତ୍ତୀ କଲର କିଏ ଅଛନ୍ତି ତାଙ୍କୁ ଆସନ୍ତୁ ଶୁଣିବା। ହ୍ୟାଲୋ ଆକାଶ ପାଣିପୁରୀ।
1: ନମସ୍କାର।
0: ନମସ୍କାର, ପରିଚୟ ଦିଅନ୍ତୁ।
1: ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ଆପକା ପରିଚୟ ଦିଜିଏ।
1: ମୁଁ ମହାରାଷ୍ଟ୍ର ଗ୍ରାମ କରାଡ ଜିଲ୍ଲା ସତାରା ସେ ତୁକାରାମ ଯାଦବ ବଡ଼ୌସରି।
0: ଆଚ୍ଛା ସୁକାରାମ ଜୀ, ମୋଦି ଜୀ ନେ କହା ହେ କି ଥୋଡା ଥୋଡା ଇନ୍ଧନ କମ ୟୁଜ କିଜିଏ, ଆପକା ସୋନା କମ ଖରିଦିଏ, ଏ ସବ ଏସେ ସାତ ଚିଜେ ବୋଲା ହେ। ଆପନେ ଇସକୋ କେସେ ଲିଆ ହେ?
1: ସୋନା ବି ଖରିଦି ନହିଁ କି ଅଭି ତକ।
0: अच्छा जी,
1: तो ईंधन की बचत करते हैं।

0: ତେବେ ଆକାଶବାଣୀ ପୁରୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀର ଏହି ବିଶେଷ ଅଧ୍ୟାୟଟି ଆପଣଙ୍କୁ କେମିତି ଲାଗିଲା ଆପଣମାନେ ନିଶ୍ଚୟ ଫୋନ୍ କରି ଆମକୁ ଜଣାଇବେ। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 06752297758। ଫୋନ୍ କରିବାର ସମୟ ପ୍ରତ୍ୟେକ ସୋମବାର ଦିନ 3-4 ମଧ୍ୟରେ। ସଭିଙ୍କର ମଙ୍ଗଳ କାମନା କରି ମୁଁ ଆପଣଙ୍କ ଠାରୁ ମେଲାଣି ନେଉଛି। ଆପଣଙ୍କର ହୋଷ୍ଟ ସନ୍ତୋଷ ରହୁଛି। ଜୟ ଜଗନ୍ନାଥ।
1: ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ଏଠି ଶେଷ ହେଲା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା। ଶ୍ରୋତାବନ୍ଧୁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗା ହର୍ଚ୍ଚ ଯୋଗେ। ଆମର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼୍ କରି ମଧ୍ୟ ଆପଣମାନେ ଶୁଣିପାରିବେ।
2: କଣ ରିମା, ଘରେ ସୋଲାର ଲଗେଇଦେଲ?
3: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
2: ଚିନ୍ତା ନାହିଁ ମାନେ?
3: ହଁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଦୂତକଣ୍ଠରେ ଗାଇଛନ୍ତି ସୁରେଶ ୱେଦେକର ଓ ନମିତା ଅଗ୍ରୱାଲ। ଚଳଚ୍ଚିତ୍ର ଆମ ଭିତରେ କିଛି ଅଛି।

ଶ୍ରୋତା ବନ୍ଧୁ, ଆମ ଖାଦ୍ୟ ଶୃଙ୍ଖଳାର ମୂଳ ହେଉଛନ୍ତି ମହୁମାଛି। ମହୁମାଛି ଫୁଲରୁ ଫୁଲକୁ ପରାଗ ନେଇ ଫଳ, ପନିପରିବା ଓ ଶସ୍ୟ ଉତ୍ପାଦନରେ ଆମକୁ ସାହାଯ୍ୟ କରିଥାନ୍ତି। ପୃଥିବୀର ପ୍ରାୟ ଶତକଡ଼ା 75 ଭାଗ ଖାଦ୍ୟ ଫସଲ ମହୁମାଛି ଭଳି ପରାଗ ସଞ୍ଚାରୀ ଜୀବଙ୍କ ଉପରେ ନିର୍ଭର କରେ। ମହୁମାଛି ନଥିଲେ ଜୈବ ବିବିଧତା ଓ ପ୍ରାକୃତିକ ସନ୍ତୁଳନ ଠିକ୍ ରହିବ ନାହିଁ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତା ବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ। ବର୍ତ୍ତମାନ ଆପଣମାନେ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଏବେ ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଚଳଚ୍ଚିତ୍ର ଦିଲ୍ କ୍ୟା କରେ। ଏଥିରେ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ।

ଶ୍ରୋତା ବନ୍ଧୁ, ଆମ ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟରେ ମହୁମାଛି ହିଁ ଜଙ୍ଗଲ ବୃଦ୍ଧି କରିବା ସହ ମହୁ ଉତ୍ପାଦନ ଦ୍ୱାରା ଆୟ ବଢ଼ାଇଥାଏ। ଅଧିକ କୀଟନାଶକର ବ୍ୟବହାର, ଜଙ୍ଗଲ କ୍ଷୟ ଓ ଜଳବାୟୁ ପରିବର୍ତ୍ତନ ମହୁମାଛିଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ।

ଶ୍ରୋତା ବନ୍ଧୁ, ଆଜି ଆପଣମାନଙ୍କୁ ଏସବୁ କହିବାର କାରଣ ହେଉଛି, ଆଜି ଆମେ ପାଳନ କରୁଛେ ବିଶ୍ୱ ମହୁମାଛି ଦିବସ। ପ୍ରତିବର୍ଷ ଏହା ମେ ମାସ 20 ତାରିଖରେ ପାଳନ କରାଯାଉଛି। 2018 ବିଶ୍ୱ ମହୁମାଛି ଦିବସ ପାଳିତ ହୋଇ ଆସୁଅଛି। ତେବେ ଶ୍ରୋତା ବନ୍ଧୁ, ଆମର କଥାବାର୍ତ୍ତା ତ ଆଗକୁ ଜାରି ରହିବ, କିନ୍ତୁ ବର୍ତ୍ତମାନ ଆସନ୍ତୁ ଶୁଣିନେବା ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ।

ଏବେ ଆସନ୍ତୁ ଶୁଣି ନେବା ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। ଯୁଗଳକଣ୍ଠରେ ଗାଇଛନ୍ତି ବିପିନ ସଚଦେବା ଏବଂ ଅନୁରାଧା ପଡ଼ୱାଲ, ଚଳଚ୍ଚିତ୍ର ବେଟା।

ଶ୍ରୋତା ବନ୍ଧୁ, ଖରାର ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି, କିନ୍ତୁ ମଝିରେ ମଝିରେ ମେଘୁଆ ପାଗ ଯୋଗୁଁ ଟିକେ ଆଶ୍ୱସ୍ତି ଲାଗୁଛି। ହେଲେ ଖରାର ପ୍ରଭାବରେ ଜୀବଜନ୍ତୁ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି, ତେଣୁ ଆପଣମାନେ ଅଂଶୁଘାତ ପ୍ରତି ସାବଧାନ ରୁହନ୍ତୁ। ଯଦି ଘରୁ ବାହାରକୁ ଯାଉଛନ୍ତି ତେବେ ହାଲିଆ ଲାଗିଲେ ଛାଇ ଥିବା ସ୍ଥାନରେ ବସନ୍ତୁ। ଅଧିକ ମାତ୍ରାରେ ପାଣି, ORS ଦ୍ରବଣ, ପଣା, ତୋରାଣୀ, ଘୋଳ ଦହି ଓ ଆଖୁ ରସ ପିଅନ୍ତୁ। ହାଲୁକା ଓ ଢିଲା ପୋଷାକ ପରିଧାନ କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନେଇ ଯାଆନ୍ତୁ। ଖରାବେଳରେ ନିଆଁ ପାଖରେ କାମ କରନ୍ତୁ ନାହିଁ ଏବଂ ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ସଚେତନତା ଓ ସତର୍କତା ହିଁ ଆମମାନଙ୍କ ପାଇଁ ସୁରକ୍ଷା ଅଟେ।

ସରକାରଙ୍କ ନୀତିଗତ ନିଷ୍ପତ୍ତି ଏଥିରେ ଅଦାଲତ ହସ୍ତକ୍ଷେପ କରିବେ ନାହିଁ। ପଛୁଆ ବର୍ଗଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବାରେ ସେମାନଙ୍କ ସଂଖ୍ୟା ଜାଣିବାରେ ସରକାରଙ୍କର ଆବଶ୍ୟକତା ରହିଛି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏଭଳି ତଥ୍ୟ ସଂଗ୍ରହରେ କୌଣସି ଭୁଲ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଦକ୍ଷିଣ କୋରିଆର ସିଓଲଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କର ଦକ୍ଷିଣ କୋରିଆ ପ୍ରତିପକ୍ଷ ଆହନ୍ ଗ୍ୟୁ ବାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ବୈଠକ ଅତ୍ୟନ୍ତ ସକାରାତ୍ମକ ଥିଲା। ଦ୍ୱିପାକ୍ଷିକ ପ୍ରତିରକ୍ଷା ଶିଳ୍ପ ଏବଂ ରଣନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରତିରକ୍ଷା ସାଇବର ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ କେତୋଟି ଚୁକ୍ତିନାମା ହୋଇଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ଭାରତର ଜାତୀୟ ପ୍ରତିରକ୍ଷା କଲେଜ, କୋରିଆ ଜାତିରକ୍ଷା ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ଜାତିସଂଘ ଶାନ୍ତିରକ୍ଷା ସହଯୋଗ ସଂସ୍ଥା ମାଧ୍ୟମରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଶ୍ରୀ ସିଂ କୋରିଆର ଜାତୀୟ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମାନବବିହୀନ ବାୟୁଯାନ ପ୍ରେରଣରେ ପ୍ରିସିସନ୍ ଗାଇଡେଡ୍ ମିସାଇଲ୍ ୟୁଏଲ୍ପିଜିଏମ୍ଭି3ର ଶେଷ ପର୍ଯ୍ୟାୟ ବିକାଶ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ଆନ୍ଧ୍ରପ୍ରଦେଶର କୁର୍ନୁଲ୍ ନିକଟସ୍ଥ ଡିଆର୍ଡିଓ ପରୀକ୍ଷଣ ପରିସରରେ ଆକାଶରୁ ଭୂମି ଏବଂ ଆକାଶରୁ ଆକାଶ ବର୍ଗରେ ପରୀକ୍ଷଣ କରାଯାଇଛି। ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧୀନରେ ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏହି ସଫଳତା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଯୁଦ୍ଧ ପରିସ୍ଥିତିରେ କ୍ଷେପଣାସ୍ତ୍ରର ସଠିକ୍ ଆକ୍ରମଣ ଦକ୍ଷତା, ନିର୍ଭରଯୋଗ୍ୟତା ଏବଂ ପ୍ରଭାବଶାଳୀ ପ୍ରଦର୍ଶନ ସମ୍ଭବ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026 ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି କାର୍ଯ୍ୟକ୍ରମରେ 12 ବନ୍ଧୁତ୍ୱ ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି। ସେଗୁଡ଼ିକ ହେଲେ ଭୁଟାନ, କାମ୍ବୋଡ଼ିଆ, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ମାଳଦ୍ୱୀପ, ମ୍ୟାମାର, ନେପାଳ, ଫିଲିପାଇନ୍ସ, ସେଚେଲ୍ସ, ଶ୍ରୀଲଙ୍କା ଏବଂ ଭିଏତନାମ। ଏହି ଅଭ୍ୟାସ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକୁ ସେନା ପରିଚାଳନା କ୍ଷେତ୍ରରେ ବୃତ୍ତିଗତ ଆଦାନ ପ୍ରଦାନ, ପରସ୍ପରର ଅଭିଜ୍ଞତାରୁ ଶିକ୍ଷା ଏବଂ ସୁଦୃଢ଼ ସାମରିକ ସମ୍ପର୍କ ଗଠନ କରିବାରେ ଏକ ମଞ୍ଚ ପ୍ରଦାନ କରିବ। ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଭାରତୀୟ ସେନାର ପଦାତିକ ବାହିନୀର ଅତିରିକ୍ତ ମହାନିର୍ଦ୍ଦେଶକ ମେଜର ଜେନେରାଲ ସୁନୀଲ ସିଓରାଙ୍ଗ ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ପାରସ୍ପରିକ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। 2 ସପ୍ତାହ ଧରି ଏହି ଅଭ୍ୟାସ ଜାରି ରହିବ। ବେଜିଂଠାରେ ଆଜି ଚୀନ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କ, ଇରାନ ଓ ୟୁକ୍ରେନ୍ ସଂଘର୍ଷ ଏବଂ ଆନ୍ତର୍ଜାତିକ ବାଣିଜ୍ୟ ସମେତ ବିଭିନ୍ନ ପ୍ରମୁଖ ବୈଷୟିକ ପ୍ରସଙ୍ଗ ଉପରେ ଉଭୟ ନେତା ମତ ବିନିମୟ କରିଥିବା ଜଣାପଡ଼ିଛି। ଚୀନର ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏହି ଆଲୋଚନା ବେଜିଂ ଓ ମସ୍କୋ ମଧ୍ୟରେ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ଏଥିସହ ଜାତିସଂଘ, ଏସ୍ସିଓ ଏବଂ ବ୍ରିକ୍ସ ଭଳି ସଂଗଠନଗୁଡ଼ିକ ମାଧ୍ୟମରେ ସମନ୍ୱୟକୁ ଅଧିକ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ନେତା ମତ ବିନିମୟ କରିଛନ୍ତି। ମନ୍ତ୍ରଣାଳୟ କହିଛି ଚୀନ ଓ ରୁଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 200 ବିଲିୟନ୍ ଆମେରିକୀୟ ଡଲାରକୁ ଅତିକ୍ରମ କରିଛି। ଫ୍ରାନ୍ସରେ ଆସନ୍ତା ମାସରେ ଆୟୋଜିତ ହେବାକୁ ଥିବା G7 ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବେ। ହ୍ୱାଇଟ୍ ହାଉସ୍ର ଜଣେ ପ୍ରବକ୍ତା ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ଫ୍ରାନ୍ସର ଏଭିଆନ୍ ଲେସ୍ ଭେନ୍ସରେ ଆସନ୍ତା 15-17 ତାରିଖ ପର୍ଯ୍ୟନ୍ତ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା, ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ, ବିଶ୍ୱ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଇରାନ ସଂଘର୍ଷ ପରିପ୍ରେକ୍ଷୀରେ ୱାଶିଂଟନ୍ ଏବଂ ଅନ୍ୟ ୟୁରୋପୀୟ ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ହ୍ରାସ ପାଉଥିବା ସମ୍ପର୍କ ପରିପ୍ରେକ୍ଷୀରେ ସମ୍ମିଳନୀରେ ଶ୍ରୀ ଟ୍ରମ୍ପଙ୍କ ଯୋଗଦାନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଇବୋଲା ପ୍ରକୋପରେ କଙ୍ଗୋରେ ମୃତ୍ୟୁ ସଂଖ୍ୟା 136କୁ ବୃଦ୍ଧି ପାଇଛି। ଦେଶର ପୂର୍ବ ଭାଗରେ ଏହା ଅଧିକ ବ୍ୟାପିଥିବା ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ରୋଜର ପାମ୍ବା ସୂଚନା ଦେଇଛନ୍ତି। କଙ୍ଗୋ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଦେଶରେ 543 ସନ୍ଦିଗ୍ଧ ରହିଥିବା ବେଳେ 32 ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପଡ଼ୋଶୀ ଉଗାଣ୍ଡାରେ ମଧ୍ୟ 2 ସଂକ୍ରମିତ ମାମଲା ରିପୋର୍ଟ ହୋଇଛି। କଙ୍ଗୋ ଏବେ 17ତମ ଇବୋଲା ପ୍ରକୋପର ସମ୍ମୁଖୀନ ହୋଇଛି। ପୂର୍ବରୁ 2007 ଏବଂ 2012 ମଧ୍ୟ 2 ଥର ଲେଖାଏଁ ଇବୋଲା ସଂକ୍ରମଣ ଦେଖିବାକୁ ମିଳିଥିଲା। ସେତେବେଳେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ପ୍ରାୟ 30%ଙ୍କର ମୃତ୍ୟୁ ହୋଇଥିଲା। ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କରିଥିଲା।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଏତେବେଳେ ଯାଏଁ ଶୁଣୁଥିଲେ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ। ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ ଯୋଗେ। ବର୍ତ୍ତମାନ ଶୁଣନ୍ତୁ NCERT କାର୍ଯ୍ୟକ୍ରମର ଅଧ୍ୟାୟ 1288।

0: ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା ଯୁବବନ୍ଧୁ, ସ୍ୱାଗତ କରୁଛୁ ଯୁବବାଣୀର ଏକ ନୂତନ କାର୍ଯ୍ୟକ୍ରମ ପ୍ରେରଣାକୁ। କଥା ହେବା ପାଇଁ ସାଥିରେ ଅଛୁ ଆମେ ଆପଣଙ୍କ ଯୁବ ସାଥୀ ମୁଖ୍ୟଣ ପ୍ରଭା,
1: ଆଉ ମୁଁ ବିଷ୍ଣୁପ୍ରିୟା।
0: ଯୁବବନ୍ଧୁ, ପ୍ରତ୍ୟେକ ଅଧ୍ୟାୟ ଭଳି ଏହି ଅଧ୍ୟାୟରେ ମଧ୍ୟ ଆପଣଙ୍କ ସହିତ ଆମେ କିଛି ଖାସ କଥାବାର୍ତ୍ତା ହେବୁ। କଥାବାର୍ତ୍ତା ହେବୁ ଆମ ପୃଥିବୀର, କଥାବାର୍ତ୍ତା ହେବୁ ଆମ ପୃଥିବୀରେ ରହୁଥିବା ସମସ୍ତ ଜୀବଜନ୍ତୁଙ୍କର, କଥାବାର୍ତ୍ତା ହେବୁ ସେମାନଙ୍କ ମଧ୍ୟରେ ରହୁଥିବା ବନ୍ଧୁତା ଓ ଏକତାର। ତେଣୁ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମକୁ। ବିଷ୍ଣୁପ୍ରିୟା, ତମେ କେତେବେଳେ ଉଠ ମତେ କହିଲ?
1: ସେଇ 6-7 ଭିତରେ।
0: ତାହେଲେ ଠିକ ଟାଇମରେ ଉଠୁଛ। ତାହେଲେ ତମେ ଉଠିଲା ସମୟରେ ଏହା ଅନୁଭବ କରୁଥିବ ଯେତେବେଳେ ତମେ ରୁମ୍ର ନିଜ ଝରକାଟା ଖୋଲିଦବ, କେତେ ଥଣ୍ଡା ପବନ ଆସି ଆମ ଦେହରେ ବାଜିଯାଏ, ଭଲ ଲାଗେ ନା ନାହିଁ ତମକୁ?
1: ହଁ, ଏଇଟା ତ ମୁଁ ସବୁଦିନ କରେ, ଆଉ ଝରକା ଖୋଲିଲା ପରେ ସେଇ ଯୋଉ ସତେଜ ପବନର ଅନୁଭବ, ଓଃ, ସେଇଟା ହିଁ ସବୁତକ କ୍ଳାନ୍ତି ଦୂର କରିଦିଏ।
0: ଏକଦମ ଠିକ କଥା କହିଲ। ଆଚ୍ଛା, ଆଉ ଗୋଟେ ମୋର ପ୍ରଶ୍ନ ଅଛି। ଖରାଦିନେ ତ ସମସ୍ତେ ଫ୍ରିଜ୍ ପାଣି ପିଉଥିବା, କିନ୍ତୁ ତମେ କେବେ ନଦୀରୁ, କେବେ ସ୍ୱଚ୍ଛ ଝରଣାରୁ, ନହେଲେ ସାଧାରଣତଃ କୂଅ ନହେଲେ ଟ୍ୟୁବୱେଲରୁ ପାଣି ପିଇଛ?
1: ଆରେ ପିଇଛ କ'ଣ,

0: ଆମ ଘରେ ତ ଦି ଦିଟା ଟ୍ୟୁବୱେଲ୍ ଅଛି, ଆଉ ସେଥିରୁ ଯୋଉ ଥଣ୍ଡା ପାଣି ବାହାରେ ସେଇ ସବୁ ଫ୍ରିଜ୍ ପାଣିକୁ ପଛରେ ପକେଇଦବ।
1: ତମେ ଏକଦମ ଠିକ କଥା କହିଲ, ଖରାରେ ଯାଇକି ଫ୍ରିଜ୍ ପାଣି ପିଇଲେ ଆମକୁ ଯେତେ ଶାନ୍ତି ଲାଗିବନି, ତମେ ଟ୍ୟୁବୱେଲ୍ ନହେଲେ କୂଅରୁ ପାଣି ପିଇବ, ଉଫ୍, ଆତ୍ମା ଶାନ୍ତି କରିଦବ।
0: ଦେଖ କ୍ଷଣା ପ୍ରଭା, ଯେତେ କୃତିମ ଜିନିଷ ବାହାରିଲେ ବି ପ୍ରାକୃତିକ ଉପାୟରେ ଯେଉଁ ସବୁ ଜିନିଷ ମିଳେ ତାର ସ୍ୱାଦ ନିହାତି ଭାବରେ ଅଲଗା।
1: ଏକଦମ ଠିକ କଥା କହିଲ ବିଷ୍ଣୁପ୍ରିୟା। ଶ୍ରୋତା ବନ୍ଧୁ, ଆପଣ ତ ସବୁଦିନ ସକାଳୁ ଉଠୁଥିବେ, ନିଜ ଝରକା ଖୋଲି ପବନର ଶୀତଳ ନିଶ୍ୱାସ ନେଉଥିବେ, ଥଣ୍ଡା ପାଣି ପିଉଥିବେ, ଗଛର ଏହି ସବୁ ଜୀବା ମଧ୍ୟ ଦେଖୁଥିବେ, ପକ୍ଷୀମାନଙ୍କର କୁହୁ କୁହୁ ଶବ୍ଦ ଶୁଣୁଥିବେ। ଆଉ ଆପଣ ତ ଜାଣିଥିବେ ଏହି ସବୁ ଜିନିଷ ଆମକୁ କିଏ ଦେଇଛି, ଏହି ସବୁ ହେଉଛି ଆମ ପ୍ରକୃତିର ଆମ ପାଇଁ ଥିବା ଅମୂଲ୍ୟ ଉପହାର। ଆଉ ଏହି ସବୁ ଜିନିଷକୁ ହିଁ ଆମେ ପ୍ରାକୃତିକ ପରିବେଶ ବୋଲି କହିଥାଉ।
0: ଏହି ପରିବେଶ ବିନା ଜୀବନକୁ କଳ୍ପନା କରିହେବ ନାହିଁ, କାରଣ ଆମ ଭଳି ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ, ଗଛଲତା ଓ ନଦୀ ପର୍ଯ୍ୟନ୍ତ ସମସ୍ତଙ୍କର ଜୀବନ ପରିବେଶ ଉପରେ ହିଁ ନିର୍ଭରଶୀଳ। ଆମେ ଯେଉଁ ସବୁ ନିଶ୍ୱାସ ନେଉଛେ, ଯେଉଁ ପାଣି ପିଉଛେ, ଯେଉଁ ଖାଦ୍ୟ ଖାଉଛେ, ଏହି ସବୁ ଗୋଟେ ଗୋଟେ ହେଉଛି ଆମ ପରିବେଶର ଦାନ।
1: ପରିବେଶ ତ ଆମକୁ ବହୁତ କିଛି ଦେଇଥାଏ, କିନ୍ତୁ ସେ ପରିବେଶର ଏମିତି ଗୋଟେ ଅମୂଲ୍ୟ ଦାନ ରହିଛି ଯାହା ପାଇଁ ଆମେ ସତରେ କହିବାକୁ ଗଲେ ଆମ ଆୟୁଷ ବଢିଯାଉଛି।
0: ହଁ ଶ୍ରୋତା ବନ୍ଧୁ, ଠିକ ଜାଣିପାରିଲେ, ଆମେ କଥା ହେବାକୁ ଯାଉଛେ ମହୁମାଛି ବିଷୟରେ।
1: ଆଜ୍ଞା ହଁ ଯୁବବନ୍ଧୁ, ସେହି ମହୁମାଛିକୁ ନେଇ ପ୍ରତିବର୍ଷ May 20 ତାରିଖକୁ ସମଗ୍ର ବିଶ୍ୱରେ ପାଳନ କରାଯାଏ ୱାର୍ଲ୍ଡ ବୀ ଡେ, ମାନେ ବିଶ୍ୱ ମହୁମାଛି ଦିବସ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ମହୁମାଛି ଓ ଅନ୍ୟ ପରାଗ ସଞ୍ଚାରକ ପ୍ରାଣୀମାନଙ୍କର ଗୁରୁତ୍ୱ ବିଷୟରେ ଲୋକମାନଙ୍କୁ ସଚେତନ କରିବା। ମହୁମାଛି ହେଉଛି ପ୍ରକୃତିର ଏକ ଛୋଟ କୀଟ, କିନ୍ତୁ ଅତ୍ୟନ୍ତ ଉପକାରୀ ପ୍ରାଣୀ। ସେମାନେ କେବଳ ମହୁ ଉତ୍ପାଦନ କରନ୍ତି ଏହା ନୁହେଁ, ବରଂ ପ୍ରକୃତିର ସନ୍ତୁଳନ ମଧ୍ୟ ରକ୍ଷା କରନ୍ତି। କୃଷି ଉତ୍ପାଦନ ବଢ଼େଇବାରେ ସେମାନଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି।
0: ଶ୍ରୋତା ବନ୍ଧୁ, ଆମେ ଛୋଟବେଳୁ ପଢି ଆସିଛେ ଯେ ମହୁମାଛି ଫୁଲରୁ ଫୁଲକୁ ଯାଇ ପରାଗ ସଞ୍ଚାର କରିଥାଏ, ଆଉ ଏହି ପ୍ରକ୍ରିୟା ଫଳ, ସବୁଜ ପନିପରିବା ଓ ବିଭିନ୍ନ ଫସଲ ଉତ୍ପାଦନ ପାଇଁ ଅତ୍ୟନ୍ତ ଆବଶ୍ୟକ। ବୈଜ୍ଞାନିକ ମାନଙ୍କ କହିବା ଅନୁସାରେ ପୃଥିବୀରେ ଅନେକ ଖାଦ୍ୟ ଉତ୍ପାଦନ କେବଳ ଏହି ମହୁମାଛି ଉପରେ ହିଁ ନିର୍ଭର କରିଥାଏ। ଥରେ ଭାବିଲେ, ଯଦି ମହୁମାଛି ନଥାନ୍ତା ତେବେ ଅନେକ ଗଛ ଓ ଫସଲ ନଷ୍ଟ ହୋଇଯାଆନ୍ତା, ଆଉ ଏହା ମାନବ ଜୀବନ ଓ ପରିବେଶ ପାଇଁ ବଡ଼ ସଙ୍କଟ ସୃଷ୍ଟି କରିଥାନ୍ତା।
1: କିନ୍ତୁ ଯୁବବନ୍ଧୁ, ଆଜିର ସମୟରେ ମହୁମାଛିମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, କାରଣ ଆମେ ସମସ୍ତେ ତ ଜାଣିଛେ ଜଙ୍ଗଲ ଦେଖିଲେ କେତେ ପରିମାଣରେ ନଷ୍ଟ ହେଉଛି, ପରିବେଶ ବିଭିନ୍ନ ପ୍ରକାରେ ପ୍ରଦୂଷିତ ହେଉଛି, କୀଟନାଶକ ଔଷଧର ଅତ୍ୟଧିକ ବ୍ୟବହାର ଯୋଗୁଁ ବିଭିନ୍ନ ପ୍ରକାର ଗଛପତ୍ର ମରିଯାଉଛନ୍ତି, ଜଳବାୟୁର ପରିବର୍ତ୍ତନ ସହିତ ମହୁମାଛିଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ କମିବାକୁ ଲାଗିଲାଣି। ଏହା ପରିବେଶ ପାଇଁ ଏକ ଚିନ୍ତାର ବିଷୟ, ତେଣୁ ମହୁମାଛିଙ୍କ ସୁରକ୍ଷା କରିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ।
0: ଆଉ ଏହି ଦିଗରେ ଆମ ଯୁବପିଢ଼ି ହିଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଆମ ଯୁବମାନେ ଯଦି ପରିବେଶ ସୁରକ୍ଷା ପ୍ରତି ସଚେତନ ହୋଇ ଗଛ ଲଗେଇବେ, ଫୁଲ ଚାଷ କରିବା ସହ କୀଟନାଶକର ବ୍ୟବହାର କମେଇବେ, ତେବେ ନିଶ୍ଚିତ ଭାବରେ ଏହି ସଙ୍କଟ ଦୂର ହୋଇପାରିବ।
1: କହିବାକୁ ଗଲେ ମହୁମାଛି ଆମକୁ ଏକତା ଓ ପରିଶ୍ରମର ପାଠ ପଢ଼ାଇଥାଏ। ସେମାନେ ଦଳବଦ୍ଧ ଭାବେ କାମ କରିଥାନ୍ତି ଓ ନିଜ ଘରକୁ ସୁରକ୍ଷିତ କରିଥାନ୍ତି। ଏହା ମାନବ ସମାଜ ପାଇଁ ଏକ ବଡ଼ ଶିକ୍ଷା ମଧ୍ୟ। ଯଦି ଆମେ ସମସ୍ତେ ଏକସାଥି ହୋଇ ପରିବେଶର ସୁରକ୍ଷା ପାଇଁ କାମ କରିବା, ତେବେ ଆମ ପୃଥିବୀ ସୁନ୍ଦର ଓ ସୁସ୍ଥ ହୋଇପାରିବ।
0: ସତରେ, ଆମ ପରିବେଶର ଦାନ ବିଷୟରେ ଯେତେ କହିଲେ ବି ସେତେ କମ୍।
1: ପରିବେଶର ଅମୂଲ୍ୟ ସମ୍ପଦ ପ୍ରତି ଆମେ ସମସ୍ତେ ଯଥେଷ୍ଟ ଗର୍ବ ଅନୁଭବ କରିବା ଉଚିତ। ସେମାନଙ୍କୁ କିପରି ସୁରକ୍ଷିତ ରଖିପାରିବା ତାହା ପାଇଁ ଆମକୁ କାମ ମଧ୍ୟ କରିବା ଦରକାର।
0: ତେବେ ଶ୍ରୋତା ବନ୍ଧୁ, ଆଗକୁ ତ ଅନେକ ଆଲୋଚନା କରିବା, ତେବେ ଚାଲନ୍ତୁ ନା କାର୍ଯ୍ୟକ୍ରମରୁ କିଛି ସମୟର ବିରତି ନେଇ ଶୁଣିନେବା ଏହି ଗୀତଟି।

0: ପୃଥିବୀରେ ବସବାସ କରୁଥିବା ପ୍ରତ୍ୟେକ ମଣିଷ ତାଙ୍କର ଭାଷା, ଧର୍ମ, ପୋଷାକ, ଖାଦ୍ୟ, ପରମ୍ପରା, ଆଚାର ବିଚାର ଓ ଜୀବନଶୈଳୀ ମାଧ୍ୟମରେ ନିଜର ଗୋଟେ ଅଲଗା ପରିଚୟ ତିଆରି କରିଥାନ୍ତି। ଆଉ ଏହି ଭିନ୍ନତାମାନେ ମିଶି ମାନବ ସମାଜକୁ ସୁନ୍ଦର ଓ ସମୃଦ୍ଧ କରିଥାଏ। ଏହି ବିବିଧତାକୁ ସମ୍ମାନ ଦେବା, ସମସ୍ତ ସଂସ୍କୃତି ମଧ୍ୟରେ ସଂଳାପ ବଢ଼ାଇବା ଓ ଉନ୍ନୟନ ପଥକୁ ସୁଦୃଢ଼ କରିବା ପାଇଁ ପ୍ରତିବର୍ଷ ମେ ମାସ 21 ତାରିଖକୁ ବିଶ୍ୱ ସାଂସ୍କୃତିକ ବିବିଧତା, ସଂଳାପ ଓ ଉନ୍ନୟନ ଦିବସ ପାଳନ କରାଯାଏ। ଆଉ ଏହି ଦିବସ କେବଳ ଏକ ଆନୁଷ୍ଠାନିକ ଦିନ ନୁହେଁ, ବରଂ ଏହା ମାନବତା, ସହନଶୀଳତା ଓ ଏକତାର ଏକ ଗଭୀର ସନ୍ଦେଶ ନେଇ ଆସିଥାଏ।
1: ହଁ ଯୁବବନ୍ଧୁ, ସଂସ୍କୃତି ହେଉଛି ମଣିଷର ଜୀବନ ଶୈଳୀର ଆତ୍ମା। କହିବାକୁ ଗଲେ ଏହା ମଧ୍ୟରେ ଲୁଚି ରହିଛି ଭାଷା, ସାହିତ୍ୟ, କଳା, ସଙ୍ଗୀତ, ନୃତ୍ୟ, ପରମ୍ପରା ଓ ଆମ ପର୍ବପର୍ବାଣି। ଏସବୁ ହେଉଛି ଆମ ସାମାଜିକ ମୂଲ୍ୟବୋଧ। ଯେପରି ଏକ ଫୁଲ ବଗିଚାରେ ବିଭିନ୍ନ ରଙ୍ଗର ଫୁଲ ଥିଲେ ତାହା ଅଧିକ ସୁନ୍ଦର ଲାଗେ, ସେହିପରି ଆମ ପୃଥିବୀରେ ଥିବା ବିଭିନ୍ନ ସଂସ୍କୃତି ମାନବ ସଭ୍ୟତାକୁ ସମୃଦ୍ଧ କରି ରଖିଛି। ଯୁବବନ୍ଧୁ, କହିବାକୁ ଗଲେ ଯଦି ଆମେ ସମସ୍ତେ ଏକ ପ୍ରକାର ଭାଷା କହିଥାନ୍ତେ, ଏକ ପ୍ରକାର ଖାଦ୍ୟ ଖାଇଥାନ୍ତେ ଆଉ ଏକ ପ୍ରକାର ଜୀବନ ଜିଇଁଥାନ୍ତେ, ତେବେ ପୃଥିବୀରେ ସୃଜନଶୀଳତା ଓ ନୂତନତାର ଅଭାବ ଦେଖାଯାଇଥାନ୍ତା। କିନ୍ତୁ ଆମ ସଂସ୍କୃତି ହେଉଛି ତ ବିବିଧତାର ସଂସ୍କୃତି। ଏହି ସାଂସ୍କୃତିକ ବିବିଧତା ମାନବ ସମାଜର ଏକ ଅମୂଲ୍ୟ ସମ୍ପଦ।
0: ଆଉ କ୍ଷଣ ପ୍ରଭା, ଜାଣିଛ ଆମ ଭାରତୀୟ ସଂସ୍କୃତି ହେଉଛି ଏହି ବିବିଧତାର ଏକ ଜୀବନ୍ତ ଉଦାହରଣ। ଏଠାରେ ବିଭିନ୍ନ ଭାଷା, ଧର୍ମ, ଜାତି ଓ ପରମ୍ପରାର ଲୋକ ଏକ ସାଥିରେ ବସବାସ କରନ୍ତି। ଏଇ ଯେମିତି ଆମ କାଶ୍ମୀରରୁ କନ୍ୟାକୁମାରୀ ଆଉ ଗୁଜୁରାଟରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଚାଲିଚଳଣି, ଭାଷାରେ ବିଭିନ୍ନତା ଥିଲେ ମଧ୍ୟ ଏକତାର ବିବିଧତାରେ ଆମ ଭାରତର ପ୍ରମୁଖ ପରିଚୟ। ଆମ ଭାରତୀୟ ସଂସ୍କୃତି ଆମକୁ ଏଇଆ ଶିକ୍ଷା ଦିଏ ଯେ ସମସ୍ତ ଧର୍ମ ଓ ସଂସ୍କୃତି ପ୍ରତି ସମ୍ମାନ ଦେବା ମାନବତାର ମୂଳ ଆଧାର।
1: ତମେ ଠିକ କହିଲ ବିଷ୍ଣୁପ୍ରିୟା, ଯେମିତି ଆମ ଦେଶରେ ସବୁ ଧର୍ମଧର୍ମୀ ରହିଛନ୍ତି, ସେମାନେ ବିଭିନ୍ନ ପ୍ରକାର ପର୍ବପର୍ବାଣି ମଧ୍ୟ ପାଳନ କରନ୍ତି। ଯେମିତି କହିବାକୁ ଗଲେ ଆମ ଦୀପାବଳି, ଇଦ୍, ଖ୍ରୀଷ୍ଟମାସ ଆଉ ଗୁରୁ ନାନକ ଜୟନ୍ତୀ। ଆଉ ସବୁ ଭାରତବାସୀଙ୍କର ସବୁଠୁ ବଡ ପର୍ବ ହେଉଛି ରଥଯାତ୍ରା। ଏହି ସବୁ ପର୍ବ ଗୁଡିକ ସମସ୍ତଙ୍କ ମଧ୍ୟରେ ଭାଇଚାରାର ସନ୍ଦେଶକୁ ପ୍ରସାର କରିଥାଏ। ଆଉ ଆମ ଓଡ଼ିଶା କଥା କହିବାକୁ ଗଲେ ବିଷ୍ଣୁପ୍ରିୟା, ଓଡ଼ିଶା ମଧ୍ୟ ନିଜର ସମୃଦ୍ଧ ସଂସ୍କୃତି ପାଇଁ ବିଶ୍ୱରେ ବିଶେଷ ଭାବେ ପରିଚିତ। ଓଡ଼ିଶାର ଓଡ଼ିଶୀ ନୃତ୍ୟ ହେଉ କିମ୍ବା ଆମର ପଟ୍ଟଚିତ୍ର, ରଥଯାତ୍ରା, ଲୋକଗୀତ, ହସ୍ତଶିଳ୍ପ ଓ ଲୋକ ପରମ୍ପରା ଆମ ଗାଁ ସଂସ୍କୃତି ଗୌରବର ପ୍ରତୀକ। ପ୍ରତ୍ୟେକଟି ଗାଁରେ ହେଉଥିବା ଦଣ୍ଡନାଚ, ପାଲା, ଦାସକାଠିଆ, ଲୋକସଙ୍ଗୀତ ଆମ ପୂର୍ବପୁରୁଷଙ୍କ ଜୀବନ ଓ ଚିନ୍ତାଧାରାକୁ ପ୍ରକାଶ କରେ। ଆଉ ଯୁବବନ୍ଧୁ, ଏହି ସବୁ ସମସ୍ତ ପରମ୍ପରା ଆମକୁ ଆମ ମୂଳ ସହିତ ଯୋଡ଼ି ରଖିଛି।
0: ସତରେ କ୍ଷଣ ପ୍ରଭା, ଆମ ସଂସ୍କୃତି, ଆମ ପରମ୍ପରା ଆଉ ଆମ ମୂଲ୍ୟବୋଧ ମଧ୍ୟ ସମସ୍ତଙ୍କଠୁ ନିଆରା। ତେବେ ଚାଲନ୍ତୁ ନା କାର୍ଯ୍ୟକ୍ରମରୁ କିଛି ସମୟର ବିରତି ନେଇ ଶୁଣିନେବା ଏହି ଗୀତଟି।

ଯୁବପିଢ଼ି କୌଣସି ଦେଶର ଶକ୍ତି, ସମ୍ଭାବନା ଓ ଭବିଷ୍ୟତର ଆଧାର। ଏକ ସୁସ୍ଥ, ସଚେତନ ଓ ସଂସ୍କୃତି ପ୍ରେମୀ ଯୁବ ସମାଜ ହିଁ ଦେଶକୁ ଉନ୍ନତିର ଶୀର୍ଷରେ ପହଞ୍ଚାଇ ପାରିବ, କାରଣ ସେମାନଙ୍କ ହାତରେ ରହିଛି ସଂସ୍କୃତିର ସୁରକ୍ଷା ଓ ମାନବତାର ଭବିଷ୍ୟତ। ତେବେ ଦେଖିବାକୁ ଗଲେ ଏହି ସାଂସ୍କୃତିକ ବିବିଧତାର ଅର୍ଥ ହେଉଛି ପୃଥିବୀରେ ଥିବା ବିଭିନ୍ନ ଭାଷା, ପରମ୍ପରା, ଧର୍ମ, ପୋଷାକ, ଖାଦ୍ୟ ଓ ଜୀବନଶୈଳୀର ସମ୍ମିଳନ।

0: ପ୍ରତ୍ୟେକ ସଂସ୍କୃତିର ନିଜସ୍ୱ ସୌନ୍ଦର୍ଯ୍ୟ ଓ ମୂଲ୍ୟ ରହିଛି। ଆଜିର ଯୁବପିଢ଼ି ଇଣ୍ଟରନେଟ୍, ସୋସିଆଲ ମିଡିଆ ଓ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ସମଗ୍ର ବିଶ୍ୱ ସହ ଯୋଡ଼ି ହୋଇପାରୁଛନ୍ତି। ସେମାନେ ଅନ୍ୟ ଦେଶର ଭାଷା, ସଙ୍ଗୀତ, ଚଳଚ୍ଚିତ୍ର ଓ ପରମ୍ପରାକୁ ସହଜରେ ଜାଣିପାରୁଛନ୍ତି। ଏହା ଯୁବମାନଙ୍କ ଚିନ୍ତାଧାରାକୁ ବିଶାଳ କରିବା ସହ ସେମାନଙ୍କ ମଧ୍ୟରେ ସହନଶୀଳତା ମଧ୍ୟ ବଢ଼ାଉଛି।
1: ଆଚ୍ଛା ବିଷ୍ଣୁପ୍ରିୟା, ତମେ କହିପାରିବ ଆମ ଯୁବପିଢ଼ିଙ୍କର ପ୍ରଧାନ ଦାୟିତ୍ୱ କ'ଣ?
0: ପ୍ରଧାନ ଦାୟିତ୍ୱ
1: ଆମ ଯୁବପିଢ଼ିଙ୍କର ପ୍ରଧାନ ଦାୟିତ୍ୱ ହେଉଛି ନିଜ ସଂସ୍କୃତିକୁ ଜାଣିବା ଓ ସୁରକ୍ଷା କରିବା। ସେମାନେ ନିଜର ଭାଷା, ଲୋକନୃତ୍ୟ, ପର୍ବପର୍ବାଣି ଓ ଐତିହ୍ୟ ପ୍ରତି ଗର୍ବ ଅନୁଭବ କରିବା ଦରକାର। ଆଉ ଆମ ଓଡ଼ିଆ ଯୁବମାନେ ଯଦି ଓଡ଼ିଆ ଭାଷା, ଓଡ଼ିଶୀ ନୃତ୍ୟ, ପଟ୍ଟଚିତ୍ର, ରଥଯାତ୍ରା ଓ ଲୋକକଳାକୁ ସମ୍ମାନ କରିବେ, ତେବେ ଆମ ସଂସ୍କୃତି ସତରେ ଚିରଞ୍ଜୀବୀ ହୋଇ ରହିବ।
0: ହଁ କ୍ଷଣପ୍ରଭା, ଆଜି ଅନେକ ସମୟରେ ଧର୍ମ, ଭାଷା ଓ ଜାତିକୁ ନେଇ ସମାଜରେ ଭିନ୍ନ ଭିନ୍ନ ମତ ଦେଖାଦେଉଛି। ଯୁବମାନେ ଯଦି ପରସ୍ପର ସହ କଥାବାର୍ତ୍ତା କରିବେ, ଏକା ପରକୁ ବୁଝିବେ ଏବଂ ସମ୍ମାନ କରିବେ, ତେବେ ଏହି ଦ୍ୱେଷ ବା ହିଂସା ନିଶ୍ଚିନ୍ତ ଭାବରେ କମିବ। ଆଉ ଏହା ମଧ୍ୟ ପରସ୍ପରକୁ ନିଜର ନିକଟ ଆଣିବା ସହିତ ଭାଇଚାରାର ପରିବେଶ ମଧ୍ୟ ସୃଷ୍ଟି କରିବ। ଯୁବପିଢ଼ି ଯଦି ସହନଶୀଳତା ଓ ମାନବତାର ଉଚିତ ମୂଲ୍ୟବୋଧକୁ ଗ୍ରହଣ କରିବେ, ତେବେ ସମାଜରେ ଶାନ୍ତି ଆଉ ଏକତା ମଧ୍ୟ ନିହାତି ଭାବରେ ବଢିବ।
1: ସତରେ ବିଷ୍ଣୁପ୍ରିୟା, କହିବାକୁ ଗଲେ ଆମ ଯୁବପିଢ଼ି ହେଉଛନ୍ତି ସଂସ୍କୃତିର ରକ୍ଷକ, ଉନ୍ନୟନର ନିର୍ମାତା। ସେମାନେ ଯଦି ସାଂସ୍କୃତିକ ବିବିଧତାକୁ ସମ୍ମାନ କରିବେ, ନିଜ ଭିତରେ ଥିବା ସେ ବାର୍ତ୍ତାଳାପକୁ ବଢ଼େଇବେ, ମାନବତାକୁ ଗୁରୁତ୍ୱ ଦେବେ, ତେବେ ଯାଇ ଆମ ପୃଥିବୀ ଅଧିକ ସୁନ୍ଦର ଓ ଶାନ୍ତିମୟ ହୋଇ ଉଠିବ। ତେଣୁ ଆଜିର ଯୁବ ସମାଜ ନିଜ ସଂସ୍କୃତିକୁ ସୁରକ୍ଷା କରି ଏକତା, ଭାଇଚାରା ଓ ଉନ୍ନତିର ପଥରେ ଆଗେଇ ଯିବାର ଆବଶ୍ୟକତା ରହିଛି।
2: ଯୁବବନ୍ଧୁ, ଆଗକୁ ତ ଏମିତି କଥାବାର୍ତ୍ତା ଜାରି ରହିବ, କିନ୍ତୁ ଚାଲନ୍ତୁ ଶୁଣିନେବା ଏହି ଗୀତଟି।

0: ଦୁଃଖ ଦେଇଛି। ଏହି ଆକ୍ରମଣରେ ଅନେକ ନିର୍ଦ୍ଦୋଷ ଲୋକ ଓ ସୁରକ୍ଷାକର୍ମୀ ନିଜ ଜୀବନକୁ ବଳିଦାନ ଦେଇଛନ୍ତି। ଏହି ଘଟଣାମାନ ଆମକୁ ଶିଖାଇ ଦିଏ ଯେ ଆତଙ୍କବାଦ ବିରୋଧରେ ସମସ୍ତଙ୍କୁ ଏକତ୍ର ହୋଇ ଲଢିବାକୁ ପଡିବ।
1: ସେଥିପାଇଁ ତ ଏବେଠୁ ହିଁ ଆମ ଯୁବପିଢ଼ିକୁ ଏହି ଆତଙ୍କବାଦ ବିରୋଧରେ ଜନଜାଗରଣ ସୃଷ୍ଟି କରିବା ଦରକାର। ଆଜିର ଯୁବମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ। ସେମାନେ ଯଦି ଶିକ୍ଷିତ ହେବେ, ସଚେତନ ହେବେ ଓ ଦେଶପ୍ରେମୀ ହେବେ, ତେବେ ଯାଇ ଆମ ଦେଶ ଶକ୍ତିଶାଳୀ ଦେଶ ଭାବେ ପରିଚୟ ପାଇବ। କେତେକ ସମୟରେ ଅଜ୍ଞାନତା, ବେରୋଜଗାରୀ ଓ ଭ୍ରାନ୍ତ ଚିନ୍ତାଧାରା ଯୁବମାନଙ୍କୁ ଭୁଲ ରାସ୍ତାକୁ ନେଇଯାଇଥାଏ। ତେଣୁ ପ୍ରତ୍ୟେକ ଯୁବକମାନଙ୍କୁ ନୈତିକ ଶିକ୍ଷା, ମାନବତା ଓ ଶାନ୍ତିର ମୂଲ୍ୟବୋଧ ଦେବା ଆବଶ୍ୟକ ରହିଛି।
0: ଆଉ ଏହି ଆତଙ୍କବାଦ ବିରୋଧରେ ଲଢିବା ପାଇଁ ସରକାର, ସୁରକ୍ଷା ବାହିନୀ, ସାଧାରଣ ଲୋକମାନଙ୍କ ସହଯୋଗ ନିହାତି ଆବଶ୍ୟକ। ସମାଜରେ ଏକତା ଓ ଭାଇଚାରା ବଢାଇବା ମାଧ୍ୟମରେ ଆମେ ଆତଙ୍କବାଦକୁ ଦୁର୍ବଳ କରିପାରିବା। ଯୁବପିଢ଼ି ଯଦି ଶାନ୍ତି, ମାନବତା, ଦେଶପ୍ରେମର ସନ୍ଦେଶକୁ ଆଗକୁ ନେଇଯିବେ, ତେବେ ଦେଶ ଏକ ସୁରକ୍ଷିତ ଓ ସମୃଦ୍ଧ ଭବିଷ୍ୟତ ଦିଗରେ ଆଗେଇ ଯିବ।
1: ତେଣୁ ଯୁବବନ୍ଧୁ, କହିବାକୁ ଗଲେ ଜାତୀୟ ଆତଙ୍କବାଦୀ ବିରୋଧ ଦିବସ ଆମକୁ ହିଂସାର କୁପ୍ରଭାବ ବିଷୟରେ ସଚେତନ କରିଥାଏ, ଶାନ୍ତି ଓ ଏକତାର ପଥକୁ ଅନୁସରଣ କରିବାକୁ ପ୍ରେରଣା ଦେଇଥାଏ। ତେଣୁ ସମସ୍ତେ ମିଶି ଆମକୁ ହିଂସାମୁକ୍ତ, ଶାନ୍ତିମୟ ଓ ସୁନ୍ଦର ଭାରତ ଗଢିବାର ସଂକଳ୍ପ ନେବା ନିହାତି ଭାବରେ ଦରକାର।

ଶ୍ରୋତା ବନ୍ଧୁ ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରେରଣା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ବିଷ୍ଣୁପ୍ରିୟା ଦାସ ଏବଂ କ୍ଷଣପ୍ରଭା ଷଡ଼ଙ୍ଗୀ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM।

ଶ୍ରୋତାବନ୍ଧୁ, ଏହି ଭକ୍ତି ଗୀତଟି ଶୁଣୁଥିଲେ ଦିବାକର ମହାନ୍ତିଙ୍କ କଣ୍ଠରେ ନନ୍ଦକିଶୋର ସିଂଙ୍କ ଗୀତ ରଚନାରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ରେ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣିଲେ ହିନ୍ଦୀରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଜିର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ରହିଛି ଏକ ଓଡ଼ିଆ ଭକ୍ତି ଗୀତ। ଏକ ଦେଶଭକ୍ତିର ଗୀତ ଶୁଣିପାରିବେ ସନ୍ଧ୍ୟା 6:15। 6:20 ଶୁଣିପାରିବେ ଓଡ଼ିଆ ଆଲବମ୍ର ଗୀତ। କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ସନ୍ଧ୍ୟା 7।

ଚାଷୀ ଭାଇଭଉଣୀମାନଙ୍କ ପାଇଁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କୃଷି ହାଲଚାଲ ଶୁଣିପାରିବେ ସନ୍ଧ୍ୟା 7:30। ଆଜି ଏଥିରେ ଶୁଣିବେ ବିଶ୍ୱ ମହୁମାଛି ଦିବସ ସମ୍ପର୍କରେ। ଆଲୋଚକ ରହିଛନ୍ତି ଡକ୍ଟର ପ୍ରଭାସିନୀ ବେହେରା, ବୈଜ୍ଞାନିକା, ଓୟୁଟି ଭୁବନେଶ୍ୱର। 8:00 ରହିଛି କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।

8:45 ଶୁଣିପାରିବେ ସମାଚାର ସନ୍ଧ୍ୟା ଓ ପରେ ପରେ ଇଂରାଜୀରେ ସମ୍ବାଦ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। 9:30 ଶୁଣିପାରିବେ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। 10:00 ଆପଣମାନଙ୍କ ପାଇଁ ରହିଛି କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। 10:30 ରହିଛି ଶ୍ରୀ ଜଗନ୍ନାଥ ଭଜନର କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିପାରିବେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। 6:40 ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସର ଭାଗ ସଂଖ୍ୟା 82। 7:25 ଶୁଣିପାରିବେ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। କାଲି ଏଥିରେ ଶୁଣିବେ ଶ୍ରୀଜଗନ୍ନାଥଙ୍କ ବିଡ଼ିଆ ଯୋଗାଣିଆ ସେବକଙ୍କ ସମ୍ପର୍କରେ। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆସନ୍ତାକାଲି ସକାଳ 8:30।

ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଚାର କରିବୁ ସକାଳ 9:00। 10:00 ରହିଛି ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ନାରୀମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ମୁକ୍ତା ଶୁଣିପାରିବେ ଆସନ୍ତାକାଲି ସକାଳ 11:00। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରରୁ ମିଳିଥିବା ପାଣିପାଗ ସୂଚନା ଅନୁଯାୟୀ ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ଅତି ହାଲୁକା ବର୍ଷା ହୋଇଯାଇଛି। ଦକ୍ଷିଣ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଆଗାମୀ 6-7 ଦିନ ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବାଧିକ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଗଜପତି, ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଏବଂ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସନ୍ଧ୍ୟା ଏବଂ ଅପରାହ୍ନ କିମ୍ବା ସନ୍ଧ୍ୟା ସମୟରେ ବଜ୍ରପାତ ସହିତ ଘଣ୍ଟା ପ୍ରତି 40-50 କିଲୋମିଟର ବେଗରେ ଝଟକା ପବନ ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଅନୁଗୁଳ, ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ରହିବାର ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ଗରମ ଓ ଗୁଳୁଗୁଳି ପାଗ ରହିବାର ସମ୍ଭାବନା ରହିଛି। ଶ୍ରୋତାବନ୍ଧୁ, ପାଣିପାଗର ସୂଚନା ଏଇଠି ଶେଷ ହେଲା। ଆକାଶବାଣୀ ପୁରୀ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM।

ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ରେ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଅକ୍ଷୟ ମହାନ୍ତିଙ୍କ ଗୀତ ରଚନାରୁ ଏହି ଦେଶାତ୍ମବୋଧକ ସଙ୍ଗୀତଟିକୁ।

0: ଆକାଶବାଣୀ ପୁରୀ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM।
1: ଆଜି ତ ପାର୍ଟି ଦରକାର, ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା।
2: ଆଇଡିଆ, ଏଇଠି ପାର୍ଟି କରିବା, ଚାଲ ପିଜ୍ଜା ପାର୍ଟି।
1: ଚାଲ ତୋ କାର୍ଡ ଆଉ ପିନ୍ ଦେ।
3: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। RBI କହେ ଯେ ନିଜର ପିନ୍, OTP, CVV କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଂ କେବଳ ନିଜର କମ୍ପ୍ୟୁଟର, ମୋବାଇଲ୍ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ।
4: ବାଏ ଗର୍ଲସ୍, କୁଆଡେ ଯାଉଛୁ? ଶୁଣିପାରିଲୁନି? ନୋ ଶେୟାରିଂ।
3: RBI କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ସାବିତ୍ରୀ, ମୁଁ ଅଫିସ ଯାଉଛି।
6: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
5: ବାପରେ, ଏତେ ଟଙ୍କା!
6: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
5: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
6: କାଇଁ ଚିନ୍ତା କରୁଛ? ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
7: ଆଜ୍ଞା ହଁ, PM ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଆଲବମ୍ର ଗୀତ। ଇରା ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ ଦେବୀଦତ୍ତ ମହାନ୍ତିଙ୍କ ଗୀତ ରଚନାରୁ ଏହି ଗୀତଟିକୁ।

ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଏଇ କିଛି କ୍ଷଣ ମଧ୍ୟରେ।

ବିଦ୍ୟା ହେଉଛି ଅମୂଲ୍ୟ। ବିଦ୍ୟାକୁ ଆମେ କାହା ସହିତ ତୁଳନା କରିପାରିବା ନାହିଁ। ସମାଜ ଓ ସଭ୍ୟତାର ଅଗ୍ରଗତି ବିଭିନ୍ନ ସ୍ତର ଦେଇ ସଂଗଠିତ ହୋଇଛି। ବିକାଶର ଆଧାର ଓ ପ୍ରେରକ କେବେ କୃଷି, କେବେ ଶିଳ୍ପ ତ କେବେ ଆଉ କିଛି ହେଇଥିବା ବେଳେ ବର୍ତ୍ତମାନ ଆମେ ପହଞ୍ଚିଛେ ଜ୍ଞାନ ଭିତ୍ତିକ ସମାଜ ବ୍ୟବସ୍ଥାରେ। ଜ୍ଞାନ ହିଁ ବର୍ତ୍ତମାନ ପ୍ରଗତିର ମୂଳ ପୁଞ୍ଜି। ଯାହା ପାଖରେ ଜ୍ଞାନ ଅଛି ତା ପାଖରେ ସବୁ ଅଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଦ୍ୟା ହିଁ କରିପାରିବ ବ୍ୟକ୍ତିକୁ ବିଶ୍ୱ ବିଜୟୀ। ଜ୍ଞାନକୁ ଗ୍ରହଣ କରିବା ହିଁ ବିଦ୍ୟାର ମୂଳ ଲକ୍ଷ୍ୟ। ଜଣେ ଜ୍ଞାନ ହାସଲ କଲେ ବାସ୍ତବରେ ସେ ନିଜର ଅଜ୍ଞାନତାକୁ ବେଶୀ ଚିହ୍ନିପାରେ। ଯେଉଁ ଜ୍ଞାନ ଅଜ୍ଞାନତାକୁ ଦେଖାଇପାରେ ଏବଂ ତାର ବିକାଶ ପାଇଁ ସଶକ୍ତ ଓ ସକ୍ଷମ କରାଏ ତାହା ହିଁ ଅସଲ ଜ୍ଞାନ। ଏବଂ ଏହି ଜ୍ଞାନ ପ୍ରାପ୍ତି ପରେ ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଘଟେ। ତେଣୁ ସମସ୍ତେ ପାଠ ପଢିବା ଆଉ ଆଗକୁ ବଢିବା। ତେବେ ଖାଲି ଯେ ପାଠ ପଢିବା ଆଉ ଆଗକୁ ବଢିବା ତା ନୁହଁ, ତା ସହିତ ନିଜେ ନିଜ ଶରୀରର ଯତ୍ନ ନେବା ଆଉ ଆଖପାଖକୁ ସଫା ସୁତୁରା ବି ରଖିବା ଦରକାର। କହିବା କଥା ହେଲା ସ୍ୱଚ୍ଛତା ପ୍ରତି ବି ଧ୍ୟାନ ଦେବା। ତେବେ ଆଜି ଆସନ୍ତୁ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା କେମିତି ଦିଆଯାଏ।

0: ଅଛନ୍ତି। ସାନମାନେ ଟିକେ ଡେରିରେ ଗ୍ରହଣ କରନ୍ତି, କାରଣ ଛୋଟ ପିଲା ଯେହେତୁ ସେ ଜାଣନ୍ତି ନାହିଁ, କିନ୍ତୁ ସେମାନେ ଗ୍ରହଣ କରୁଛନ୍ତି ବୋଲି ଆମେ ନିଜେ ଲକ୍ଷ୍ୟ କରୁଛୁ ମଧ୍ୟ। ଆମେ ବାରମ୍ବାର ଏ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ଆମେ ସ୍କୁଲ ସ୍ତରରେ କରୁଅଛୁ। ସ୍ୱଚ୍ଛତା ଆମର ପରିବେଶ ଏବଂ ଆମ ଶାରୀରିକ ମାନସିକ ତିନି ପ୍ରକାର ଆମେ ମହାତ୍ମା ଗାନ୍ଧୀ ମଧ୍ୟ ଏ ବିଷୟରେ ଲେଖିଛନ୍ତି ଯେ ପ୍ରଥମେ ଆମର ଗାଁ ଗହଳି ସେ ରାସ୍ତାଘାଟ ଏସବୁ ସଫା ସୁତୁରା ରଖିବାକୁ ସେ ପ୍ରାଧାନ୍ୟ ଦେଉଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଯିଏକି ଆମର ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ କରିଛନ୍ତି, ତାଦ୍ୱାରା ମଧ୍ୟ ସ୍କୁଲରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ପିଲାମାନେ ସୁସ୍ଥ ରହିବାକୁ ହେଲେ ଗୋଟେ ସୁସ୍ଥ ଶରୀର ସବୁକିଛି କରିପାରିବେ, ତେଣୁ ସୁସ୍ଥ ଶରୀର ରହିବାକୁ ହେଲେ ଆମେ ସୁଷମ ଖାଦ୍ୟ ଖାଇବା ସହିତ ବିଶୁଦ୍ଧ ପାଣି ପିଇବା ଦରକାର, ତା ସହିତ ଆମର ପରିବେଶକୁ ସଫା ସୁତୁରା ରଖିବା ସହିତ ନିୟମିତ ବ୍ୟାୟାମ କରିବା ଦରକାର। ତେଣୁ ଆମେ ପିଲାମାନଙ୍କୁ ଯୋଉ ଶିକ୍ଷା ଦଉଛୁ ତା ସହିତ ଆମେ ପିଲା କେମିତି ସୁସ୍ଥ ସୁଷମ ଖାଦ୍ୟ ଖାଇବ, ତା ସହିତ ବିଶୁଦ୍ଧ ପାଣି ପିଇବ, ସେଥିପାଇଁ ଆମର ମଧ୍ୟ ସ୍କୁଲ ସ୍ତରରେ ବିଶୁଦ୍ଧ ପାଣିର ବ୍ୟବସ୍ଥା କରାଯାଉଛି, ସେ ଗୋଟେ ସୁସ୍ଥ ସମାଜର ଅଂଶ ହେଇପାରିବ। ଶେଷରେ ଗୋଟେ କଥା କହିବି, ଦେଖନ୍ତୁ ଆମେ ପରିଷ୍କାର ପରିଚ୍ଛନ୍ନ ରହିବା ଯେମିତି ଆମେ ଆଲୋଚନା କରିଥିଲେ, ଶାରୀରିକ ଭାବେ ପରିବେଶକୁ ସଫା କରିବା ସହିତ ଶାରୀରିକ ପରିଷ୍କାର ପରିଚ୍ଛନ୍ନ ଏବଂ ମାନସିକ ଭାବେ ଆମେ ଯଦି ପରିଷ୍କାର ରହିବା ମାନେ ସୁସ୍ଥ ରହିବା, ତାହେଲେ ଆମେ ଗୋଟେ ସୁନ୍ଦର ଜୀବନ ଆମେ ବଞ୍ଚିପାରିବା। ତେଣୁ ଏହି ପରିପ୍ରେକ୍ଷୀରେ ମୁଁ ସମସ୍ତଙ୍କୁ କହିବି, ଆମେ ଯେତେବେଳେ ସଫା ଥିବ, ସେ ଆମ ପରିବେଶ ହଉ କିମ୍ବା ଆମ କପଡା ଥିବ, ଯେକୌଣସି ଜିନିଷ ହଉ, ଆମେ ଯେତେବେଳେ ସଫା ଥିବ ସେତେବେଳେ ଆମେ ସଫା ନ କରି ଯେତେବେଳେ ଅତ୍ୟଧିକ ମଇଳା ହେଇଯିବ ଆମେ ସେତେବେଳେ ହିଁ ସଫା କରିଥାଉ। ତେଣୁ ଏ କଥାକୁ କେତେ ଦୂର କିଏ ବୁଝନ୍ତୁ ମୁଁ ଜାଣିନି, ମୁଁ ପିଲାମାନଙ୍କୁ ମଧ୍ୟ କହେ ଯେତେବେଳେ ଆମେ ଆଜି ସଫା କଲେ ପୁରା ପରିଷ୍କାର ଅଛି, କାଲି ମଧ୍ୟ ଆମେ ନିୟମିତ ଭାବେ କିଛି ସମୟ ଦବା ଆମ ପରିବେଶ ପାଇଁ, ଆମ ଶରୀର ପାଇଁ ଏବଂ ଆମର ମନ ପାଇଁ, ମାନସିକ ଭାବେ ସୁସ୍ଥ ରହିବା, କିଛି ଆମେ ବ୍ୟାୟାମ କରିବା, ପ୍ରାଣାୟାମ କରିବା, ଯୋଗ କରିବା, ଶରୀର ସୁସ୍ଥ ରହିବା ସହିତ ମନ ସୁସ୍ଥ ରହିବ, କିଛି ନିୟମିତ ଭଲ ମ୍ୟାଗାଜିନ୍ ଯୋଉଟା ଆମର ପତ୍ରପତ୍ରିକା ପଢିବା ସେ ବିଷୟରେ ଆମେ ଜାଣିବା ଏବଂ ମାନସିକ ଭାବେ ସୁସ୍ଥ ରହିବା। ଆମ ପରିବେଶ ଆମେ ଯୋଉଠି ରହୁଛେ ଆମ ଆଖପାଖ ଅଞ୍ଚଳ ଯଦି କୋଉଠି ଆମେ ଦେଖୁଛେ, ବହୁତ ଥର ବି ଆମେ ବିଦ୍ୟାଳୟରେ ମୁଁ ଦେଖେ, ଯେତେବେଳେ ମୁଁ ଦେଖିଲି ଗୋଟେ ଜରିଟ ପଡିଛି ଏବଂ ସେ ରାସ୍ତାରେ ପଡିଛି, ମୁଁ ଯଦି ତାକୁ ଉଠେଇ ଫୋପାଡ଼ି ଦେବି, ତାହେଲେ ନିଶ୍ଚିତ ଭାବେ ଆଉ ଜଣଙ୍କୁ କଷ୍ଟ କରିବାକୁ ପଡିବ ନାହିଁ କିମ୍ବା ପରିବେଶର ମଇଳା ହବ ନାହିଁ।
1: ତା ସହିତ ସାର ଆପଣ କରିବା ଦେଖିକି ହୁଏତ ଆଉ ଜଣେ ମଧ୍ୟ ଶିଖିବ ଯେ ମୁଁ ବି ମଧ୍ୟ କରିବି ସେମିତି ବୋଲି।
0: ଆଜ୍ଞା, ଆମେ ସମସ୍ତେ ସ୍ୱଚ୍ଛ ରହିବା, ସୁସ୍ଥ ରହିବା ଏବଂ ଆମର ଯୋଉ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଛି ସେଥିରେ ଆମେ ଅଂଶଗ୍ରହଣ କରିବା। ଆମେ ସଫା ରହିବା ସହିତ ଆମର ଏଇ ଯୋଉ ପରିବେଶକୁ ଆମେ ସଫା ରଖିବା, ସମସ୍ତେ ସୁସ୍ଥ ରହିଲେ ଦେଶ ସୁସ୍ଥ ରହିବ, ସମସ୍ତେ ନିରୋଗ ରହିଲେ ଦେଶ ନିରୋଗ ରହିବ ଏବଂ ସମସ୍ତେ ଭଲରେ ରହିବେ।
1: ଯାହା ହଉ ସାର, ଆଜି ଆପଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଏ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
2: ପ୍ରକୃତରେ ବିଦ୍ୟାର ଗନ୍ତାଘର ବିଦ୍ୟାଳୟ। ଏହି ବିଦ୍ୟାଳୟରେ ବିଦ୍ୟା ଶିକ୍ଷା କରି ଆମେ ସମସ୍ତେ ଅନେକ କଥା ଜାଣିପାରୁ। ତେବେ ସମସ୍ତେ ସବୁବେଳେ ଶିଖିଥିବା କଥାକୁ କାମରେ ଲଗାଇବା ଏବଂ ନିଜେ ସୁସ୍ଥ ଏବଂ ସ୍ୱଚ୍ଛ ରହିବା ସହିତ ଲୋକଙ୍କୁ ବି ସଚେତନ କରାଇବା।
3: ଶୁଣୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସଞ୍ଜୀବନୀ ସୁଧା ପଟ୍ଟନାୟକ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
4: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
5: ଗାଁରୁ ସହର ଯାଏ ସବୁ ସ୍ଥାନରେ
4: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
5: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
4: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ, ଯୁକ୍ତ ଦୁଇ ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ, ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46°C ରେକର୍ଡ। ବିସ୍ତୃତ ସମ୍ବାଦ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି କେନ୍ଦ୍ରୀୟ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀ ପ୍ରଧାନ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ବିନାମୀ ଅନ୍ଲାଇନ୍ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କିତ ଭୁଲ ସୂଚନାର ବ୍ୟାପକ ପ୍ରସାରଣ ଉପରେ ମଧ୍ୟ ଚିନ୍ତା ପ୍ରକଟ।

0: କରାଯାଇଛି। ଏପରି ନେଟୱାର୍କ ଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗର କେତେକ ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ ଜେନେରାଲ ଇସିକାୱା ଓସିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗିତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଜାପାନ ଓଡ଼ିଆରେ ଅଧିକ ନିବେଶ କରିବା ସହ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରିଥିଲେ। ଜାପାନ କନସୁଲ ଜେନେରାଲ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ଜାପାନ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ। ବୈଠକରେ ନିଷ୍ପତ୍ତି ଅନୁଯାୟୀ ଜାପାନର ଏକ ରାଜ୍ୟ ତୋତୁରି ଏବଂ ଓଡ଼ିଶା ମଧ୍ୟରେ ସହଭାଗିତା ହେବା ସହ ଉଭୟ ରାଜ୍ୟ ସିଷ୍ଟର ଷ୍ଟେଟ୍ ଭାବେ କାର୍ଯ୍ୟ କରିବେ। ବୈଠକରେ ରାଜ୍ୟର ଯୁବକମାନେ ଜାପାନରେ ନିଯୁକ୍ତି ପାଇବା ନେଇ ଆଲୋଚନା ହେବା ସହ ବାଣିଜ୍ୟ ପୁଞ୍ଜିନିବେଶ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟଟନ କ୍ଷେତ୍ରରେ ସମ୍ପର୍କ ଆହୁରି ସୁଦୃଢ଼ କରିବା ନେଇ ନିଷ୍ପତ୍ତି ହୋଇଥିଲା। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି। ଏଥିସହ ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000 ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନ୍ୟୁମରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ତାରିଖରୁ ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଥର ଭୋଟରମାନଙ୍କ ନିକଟକୁ ଯିବେ। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ରହିଛି।
1: ଯୋଉ ଏନ୍ୟୁମେରେସନ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ ହେଇଗଲାଣି, ସବୁ ଜିଲ୍ଲାରେ ସବୁ କନଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ ହେଇଯାଇଛି। ଆମେ ତାପରେ ୟାକୁ ତାର ଯୋଉ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯୋଉ ବିଏଲ୍ଓ ମାନେ ବୁଥସ୍ତରୀୟ ଅଧିକାରୀ ମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯୋଉ ଫର୍ମ ଗୁଡ଼ିକ ବିତରଣ କରିବେ। ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହେଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚି ପାରିବେ। ସେ ଯୋଉ ବିଏଲ୍ଓ ମାନେ ଅଛନ୍ତି ସେମାନେ ଅନ୍ତତଃ 3-4 ପର୍ଯ୍ୟନ୍ତ ତାଙ୍କର ବୁଥରେ ସେମାନେ ରହିବେ ଯଦି କୌଣସି କାରଣ।
0: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଓ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ସର୍ବାଧିକ 99.48% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀମାନେ results.odisha.gov.in ଏବଂ results.digilocker.gov.in ରେ ଲଗ୍ଇନ୍ କରି ପରୀକ୍ଷା ଫଳ ଜାଣିପାରିବେ। ମୁଖ୍ୟମନ୍ତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତାକାଲିଠାରୁ ଡିଜିଲକରରୁ ମାର୍କସିଟ୍ ଡାଉନଲୋଡ କରାଯାଇପାରିବ। ଜୁଲାଇ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ପରୀକ୍ଷା ଏବଂ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହେବ। ଚଳିତ ବର୍ଷ 3,98,000 ଉର୍ଦ୍ଧ ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ରାଜ୍ୟ ସରକାର ସମସ୍ତ ସହରାଞ୍ଚଳର ବସ୍ଷ୍ଟାଣ୍ଡଗୁଡ଼ିକୁ ଅଟଳ ବସ୍ଷ୍ଟାଣ୍ଡ ଯୋଜନାରେ ସାମିଲ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗରେ ଥିବା ବସ୍ଷ୍ଟାଣ୍ଡଗୁଡ଼ିକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରାଯାଇଛି। ସମସ୍ତ ବସ୍ଷ୍ଟାଣ୍ଡକୁ ଆଧୁନିକ ଢାଞ୍ଚାରେ ଗଢ଼ି ତୋଳିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସୂର୍ଯ୍ୟାସ୍ତ ୟୁନିଭର୍ସାଲ୍ ରକେଟ୍ ଲଞ୍ଚର ପ୍ରଣାଳୀର ସଫଳ ପରୀକ୍ଷଣ ହୋଇଛି। ଏହି ଅତ୍ୟାଧୁନିକ ରକେଟ୍ ପ୍ରଣାଳୀର ଲଗାତାର 2 ଦିନ ଧରି ପରୀକ୍ଷଣ ପରେ ଏହା ସମସ୍ତ ସାମରିକ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇଛି। सूचना अनुसार परीक्षण में सूर्यास्त रकेटर दुईट भिन्न भिन्न संस्करण व्यवहार किलोमीटर दूरगामी रकेट मात्र 2 मीटर सूक्ष्म व्यवधान में शत्रुपक्षर लक्ष्यभेद

0: କରିବାରେ ସଫଳ ହୋଇଛି। ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ 4 ଘଣ୍ଟା ପାଇଁ ବନ୍ଦ ରହିଥିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ପରିଷଦର ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିୟନ୍ତ୍ରଣ କକ୍ଷ ଖୋଲିବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅଚଳ ନଳକୂପ ମରାମତି, ସାଟେଲାଇଟ୍ ଫୋନ୍, ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଦଳ ନିୟୋଜିତ କରିବା, ଜେନେରେଟର ବ୍ୟବସ୍ଥା, ଜରୁରୀକାଳୀନ ଔଷଧ ମହଜୁଦ ରଖିବା ସହିତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିୟୋଜିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀ, କାର୍ଯ୍ୟକର୍ତ୍ତା ଏବଂ ଅନ୍ୟାନ୍ୟ ପଦାଧିକାରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବୁଥ୍ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରାଯିବା ନେଇ ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା, ଜୀବିକା, କୃଷି ଓ ଗମନାଗମନର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନାରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ପୃଥିବୀରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ପୃଥିବୀ, ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖେ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଓ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷର ବାର୍ତ୍ତା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଆମ ପରିବେଶତନ୍ତ୍ରରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିମାନେ ବିଶେଷ ଗୁରୁତ୍ୱ ବହନ କରନ୍ତି। ଏହି ଅବସରରେ ମହୁମାଛିଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 46 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗୁଳୁଗୁଳି ଓ ଗରମ ବୃଦ୍ଧି ପାଇବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ। ଯୁକ୍ତ 2 ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ। ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ। ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ, ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46 ଡିଗ୍ରୀ ସେଲସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିଥିଲେ। ଏଥିରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗର କୃଷିମନ୍ତ୍ରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବ ଭାରତରେ କୃଷି ପରିବର୍ତ୍ତନ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି କରିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସମନ୍ୱିତ କୃଷି, ରସାୟନ ସାର ବ୍ୟବହାରକୁ ହ୍ରାସ କରିବା ଓ ଜୈବିକ କୃଷିକୁ ଅଧିକରୁ ଅଧିକ ଆପଣାଇବା ଆଦି ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ଏଥିସହ ଚାଷୀ ପଞ୍ଜୀକରଣ, ଉଦ୍ୟାନ କୃଷି, କୃଷିକ୍ଷେତ୍ର ପାଇଁ ଋଣ ସହାୟତା, ବଜାର ପ୍ରସଙ୍ଗ, ନକଲି ସାର ବିକ୍ରି ଓ ବ୍ୟବହାର ଉପରେ ନିୟନ୍ତ୍ରଣ ଏବଂ ଚାଷୀଙ୍କ ଆୟ ବୃଦ୍ଧି ନେଇ ମଧ୍ୟ ସମ୍ମିଳନୀରେ କୃଷି ବିଶେଷଜ୍ଞ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ପୂର୍ବ ଭାରତ ଅଞ୍ଚଳରେ

0: କୃଷି ଓ କୃଷକଙ୍କ ଜୀବିକା ଏବଂ ଆଞ୍ଚଳିକ କୃଷି ରଣନୀତି ପ୍ରସ୍ତୁତି ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି। ଉର୍ବର ଜମି, ପ୍ରଚୁର ଜଳସମ୍ପଦ, ବିବିଧ ଜଳବାୟୁ ପରିସ୍ଥିତି ଏବଂ ଉତ୍ସର୍ଗୀକୃତ କୃଷିଜୀବୀଙ୍କ ଉପଯୋଗ ମାଧ୍ୟମରେ ପୂର୍ବ ଭାରତରେ କୃଷି ବିକାଶ ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଭାରତରେ କୃଷି ବିକାଶର ଅଧିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ। ଚାଷୀଙ୍କୁ ଅନ୍ନଦାତା ସହ ଜୀବନଦାତା ଭାବେ ବର୍ଣ୍ଣନା କରି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ, ଦେଶର ବିକାଶ ଯାତ୍ରାର ମେରୁଦଣ୍ଡ ହେଉଛି କୃଷି। ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ କୃଷକଙ୍କ ଆୟ ବୃଦ୍ଧିକୁ ସରକାର ସର୍ବଦା ପ୍ରାଥମିକତା ପ୍ରଦାନ କରିଆସୁଛନ୍ତି। କୃଷିକ୍ଷେତ୍ର କେବଳ ଧାନ ଏବଂ ଗହମ ମଧ୍ୟରେ ସୀମିତ ରହିନାହିଁ, ଏବେ ଡାଲି, ତୈଳବୀଜ, ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକରୀ ଫସଲ ଉପରେ ଧ୍ୟାନ ଦିଆଯାଉଛି। ବିଶେଷକରି ପୂର୍ବ ଭାରତ ଅଞ୍ଚଳରେ ଏହିସବୁ ଚାଷ ପାଇଁ ବ୍ୟାପକ ସମ୍ଭାବନା ରହିଛି। ସମନ୍ୱିତ କୃଷିକୁ ବ୍ୟବହାରିକ ଏବଂ କ୍ଷେତ୍ରୀୟ ସ୍ତରରେ ମଡେଲ ଭାବେ ଗ୍ରହଣ କରାଯିବା ଉଚିତ। ଉଦ୍ୟାନ କୃଷି, ମତ୍ସ୍ୟ ପଶୁପାଳନ, ପ୍ରାଣୀ ସମ୍ପଦ, ମହୁମାଛି ପାଳନ ଏବଂ କୃଷି ବନୀକରଣ ସହିତ ଫସଲ ଚାଷକୁ ସମନ୍ୱିତ କରାଗଲେ କ୍ଷୁଦ୍ର ଚାଷୀଙ୍କର ଆୟ ଯଥେଷ୍ଟ ବୃଦ୍ଧି ପାଇପାରିବ। ସମନ୍ୱିତ କୃଷି ମଡେଲଗୁଡ଼ିକୁ ପ୍ରେରଣାଦାୟୀ ତଥା ବ୍ୟବହାରିକ ଭାବରେ ଚାଷୀଙ୍କୁ ପ୍ରଦର୍ଶନ କରିବା ପାଇଁ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ କୃଷିମନ୍ତ୍ରୀ ଓ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ସନ୍ତୁଳିତ ସାର ବ୍ୟବହାର ମାଧ୍ୟମରେ ମାଟିର ସ୍ୱାସ୍ଥ୍ୟ ସୁରକ୍ଷା ସମ୍ଭବ ହୋଇପାରିବ। ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ନ କରି ସାରର ବହୁଳ ବ୍ୟବହାର ଇନ୍ପୁଟ୍ ଖର୍ଚ୍ଚ ବଢ଼ାଉଥିବା ବେଳେ ମାଟିର ଉର୍ବରତାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ତେଣୁ ବୈଜ୍ଞାନିକ ପଦ୍ଧତିରେ ଆବଶ୍ୟକତା ଅନୁଯାୟୀ ସାର ବ୍ୟବହାର ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଜୈବିକ କୃଷି ଆପଣେଇବାକୁ ମଧ୍ୟ ଚାଷୀଙ୍କୁ ଆହ୍ୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ କ୍ଷେତ ବଞ୍ଚାଅ ଅଭିଯାନ କାର୍ଯ୍ୟକାରୀ କରାଯିବ। 15 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସନ୍ତୁଳିତ ସାର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ସହିତ କୃଷିକ୍ଷେତ୍ର ପାଇଁ ରହିଥିବା କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ନକଲି ସାର, ନିମ୍ନମାନର ବିହନ ଏବଂ ନକଲି କୀଟନାଶକ ବିକ୍ରି ଓ ଉପଯୋଗକୁ ଏକ ଗମ୍ଭୀର ଅପରାଧ ଭାବେ ସରକାର ବିବେଚନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏହାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଏକ ବଡ଼ ଅଭିଯାନ ଆରମ୍ଭ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ରାଜ୍ୟଗୁଡ଼ିକ ମଧ୍ୟ କଠୋର ଆଇନ ପ୍ରଚଳନ କରିବା ସହିତ ସମୟ ଉପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଫସଲ ଉତ୍ପାଦନ ଏବଂ ଏହାର ବିକ୍ରି ନେଇ ବ୍ୟବସ୍ଥିତ ପଦକ୍ଷେପ ଉପରେ ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କୃଷିକ୍ଷେତ୍ର ଆଧାରରେ ପୂର୍ବ ଭାରତରେ ଆତ୍ମନିର୍ଭରଶୀଳ ଅଭିଯାନ ପାଇଁ ବ୍ୟାପକ ସୁଯୋଗ ରହିଛି। ବଜାର କ୍ଷେତ୍ରକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି, ଫଳରେ ବିଭିନ୍ନ ଫସଲ ଉତ୍ପାଦ ବୃଦ୍ଧି ପାଇପାରିବ। ଏହାଦ୍ୱାରା ଚାଷୀଙ୍କର ଆୟ ମଧ୍ୟ ଅଧିକ ହେବ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି। କୃଷିକ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ହେଲେ ଗବେଷଣାଲବ୍ଧ ଜ୍ଞାନ ସିଧାସଳଖ ଚାଷୀଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ରହିଛି। ଏଥିପାଇଁ ଏକ ବ୍ୟବସ୍ଥିତ ରୂପରେଖ ପ୍ରସ୍ତୁତ କରିବାକୁ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। କୃଷି ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ ସମୃଦ୍ଧି ପାଇଁ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।

ଶୁଣିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଜାଭେଦ ଅଲି। ଚଳଚ୍ଚିତ୍ରଟି ହେଉଛି ତୁ ମୋ ଆରମ୍ଭ ତୁ ମୋ ଶେଷ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଶାନ୍ ଏବଂ ତପୁ ମିଶ୍ର। ଚଳଚ୍ଚିତ୍ରଟି ହେଉଛି ଲଭ୍ ମାଷ୍ଟର।

କାର୍ଯ୍ୟକ୍ରମରେ ଶେଷ ଗୀତଟିକୁ ଗାଇଛନ୍ତି ଅକ୍ଷୟ ମହାନ୍ତି ଏବଂ ଅନୁରାଧା ପଡ଼ୱାଲ। ଚଳଚ୍ଚିତ୍ରଟି ହେଉଛି ଜଗା ହାତରେ ପଘା।

ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲରେ ଶୁଣିପାରିବେ। ଅନୁଗୁଳ ଜିଲ୍ଲା ସମ୍ପର୍କରେ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଇ ଟିକେ ପରେ

0: ആകാശവാണി. ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ. ମୁଖ୍ୟ ସମ୍ବାଦ, ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ, ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ, ଜାତିସଂଘର ଆକଳନ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତର ଦ୍ୱିତୀୟ ଦିନରେ ରୋମ୍ଠାରେ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ବୈଠକ କରିଛନ୍ତି. ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ସ୍ୱଚ୍ଛ ଶକ୍ତି ଏବଂ ରଣନୈତିକ ସହଭାଗିତା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି. ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ତଥା ବୈଷୟିକ ବିକାଶ ଉପରେ ମଧ୍ୟ ଉଭୟ ନେତା ମତ ବିନିମୟ କରିଛନ୍ତି. ପ୍ରତିନିଧି ମଣ୍ଡଳୀସ୍ତରୀୟ ଆଲୋଚନା ପରେ ଉଭୟ ନେତା ଏକ ପ୍ରେସ୍ ବିବୃତ୍ତିରେ ଏହା ପ୍ରଦାନ କରିଥିଲେ. ଭାରତ ଏବଂ ଇଟାଲୀ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଘୋଷଣା କରିଛନ୍ତି. ସେ କହିଛନ୍ତି, ଭାରତ ଇଟାଲୀ ପ୍ରତିରକ୍ଷା ଶିଳ୍ପ ରୂପରେଖ ସାମରିକ ହାର୍ଡୱେୟାର ମିଳିତ ବିକାଶ ଏବଂ ଉତ୍ପାଦନ ପାଇଁ ପଥ ଉନ୍ମୁକ୍ତ କରିଛି. ଏଥିସହ ସାମୁଦ୍ରିକ କ୍ଷେତ୍ରରେ ଉଭୟ ଦେଶ ଜାହାଜ ଚଳାଚଳ, ବନ୍ଦର ଆଧୁନିକୀକରଣ, ପରିବହନ ଓ ରେଳ ଅର୍ଥନୀତି ଏକତ୍ର କାମ କରିବା ପାଇଁ ସହମତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ସମ୍ପ୍ରତି ପଶ୍ଚିମ ଏସିଆ, ୟୁକ୍ରେନ୍ ଏବଂ ଅନ୍ୟାନ୍ୟ ବୈଷୟିକ ଉତ୍ତେଜନା ପରିସ୍ଥିତି ସମ୍ପର୍କରେ ଦୁଇ ଦେଶ ନିରନ୍ତର ଯୋଗାଯୋଗରେ ରହିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି. ଅନ୍ତର୍ଜାତୀୟ ବିବାଦ ପ୍ରସଙ୍ଗରେ ଭାରତର ଭୂମିକାକୁ ଦୋହରାଇ ସେ ସମସ୍ତ ପ୍ରସଙ୍ଗ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି. ଉଭୟ ଦେଶ ଆତଙ୍କବାଦକୁ ମାନବତା ପାଇଁ ଏକ ବଡ଼ ବିପଦ ବୋଲି ଅଭିହିତ କରିବା ସହ ଆତଙ୍କୀ ପାଣ୍ଠି ଯୋଗାଣ ବିରୁଦ୍ଧରେ ସେମାନଙ୍କର ମିଳିତ ପ୍ରୟାସ ଏକ ବୈଷୟିକ ଉଦାହରଣ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦି କହିଛନ୍ତି. ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନେତୃତ୍ୱରେ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି ପାଇବା ସହ ନୂତନ ଗତି ଏବଂ ଆତ୍ମବିଶ୍ୱାସ ପ୍ରାପ୍ତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି.
1: ଭାରତ ଓ ଇଟାଲୀ କେ ବିଚ୍ କରିବୀ ସହଯୋଗ ଔର ସାମଞ୍ଜସ୍ୟକୁ ଦର୍ଶାତା ହେ ଉନକେ ନେତୃତ୍ୱ ମେ ହମାରେ ସମ୍ବନ୍ଧୋ କୋ ନଈ ଗତି ନଈ ଦିଶା ଔର ନୟା ଆତ୍ମବିଶ୍ୱାସ ମିଲା ହେ ମୁଝେ ଖୁସି ହେ କି ହମ ଅପନେ ସମ୍ବନ୍ଧୋ କୋ ଅପଗ୍ରେଡ କରତେ ହୁଏ ସ୍ପେଶାଲ ଷ୍ଟ୍ରାଟେଜିକ ପାର୍ଟନରସିପ କି ଘୋଷଣା କର ରହେ ହେ.
0: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜି

0: ବେଳେ 66 ଘଟଣା ସନ୍ଦିଗ୍ଧ ଭୂତାଣୁ ଜନିତ ମାମଲା ଓ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ କଙ୍ଗୋରେ କାର୍ଯ୍ୟରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦଳର ଅଧିକାରୀ କହିଛନ୍ତି ଇବୋଲା ପ୍ରକୋପରେ ସେଠାରେ ଏପର୍ଯ୍ୟନ୍ତ 134 ସନ୍ଦିଗ୍ଧ ମୃତ୍ୟୁ ହୋଇଛି। ପାଣିପାଗ ଉତ୍ତର ଏବଂ ମଧ୍ୟ ଭାରତରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇଛି। ଆଜି ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା 44 ଅତିକ୍ରମ କରିଛି। ରାଜସ୍ଥାନର 16 ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ପଞ୍ଜାବ ଏବଂ ହରିୟାଣାରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ଲହରୀର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଖେଳ ଖବର ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଅନୁଷ୍ଠିତ ହେବ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ଜାତିସଂଘର ଆକଳନ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଅନୁଗୁଳ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଅନୁଗୁଳ ଗସ୍ତରେ ଆସି ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ସେ ଶୈଳଶ୍ରୀ କ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ପରେ ଆହାର କେନ୍ଦ୍ର ପରିଦର୍ଶନ କରି ଖାଦ୍ୟର ମାନ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ତାମଡ଼ାର 29ତମ ପ୍ରାଧିକରଣ ବୈଠକରେ ଯୋଗଦେଇ ତାମଡ଼ାର ରାଜସ୍ୱ କାର୍ଯ୍ୟକାରିତା ଓ ବିଭିନ୍ନ ସମସ୍ୟା ସହ ମାର୍କେଟ କମ୍ପ୍ଲେକ୍ସ ଏବଂ କଲ୍ୟାଣ ମଣ୍ଡପର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ। ସହରର ଖାଲି ସ୍ଥାନଗୁଡ଼ିକୁ ଉନ୍ନୟନ ଯୋଜନାରେ ସାମିଲ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ମନ୍ତ୍ରୀ ପ୍ରାୟ 5,40,000,000 ବ୍ୟୟରେ 17 ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରି କହିଥିଲେ
3: ତାମଡ଼ାର ଡେଭଲପମେଣ୍ଟ ଅଥରିଟି ଯୋଉ ଅଛି ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲୁ ତାମଡ଼ାର ଯେତିକି ଡେଭଲପମେଣ୍ଟ ହବା କଥା ଏରିଆ ଯେତିକି ବଢିଛି ଏରିଆ ଅନୁଯାୟୀ ଯାହା ଡେଭଲପମେଣ୍ଟ ହବା କଥା ତାହା ହେଇପାରେ ତେଣୁ ତାପରେ ଆମେ ବହୁ ଗୁରୁତ୍ୱାରୋପ କରିଛେ ଏଫୋର୍ଡେବଲ୍ ହାଉସିଂ ମଲ୍ଟିପର୍ପଜ୍ ମାର୍କେଟ କମ୍ପ୍ଲେକ୍ସ କେମିତି ବନିପାରିବ ଯୋଉ ମାର୍କେଟ କମ୍ପ୍ଲେକ୍ସ ଏବେ ଅଛି ସିଏ 30-40 ତଳର ସିଏ ନଷ୍ଟ ହବା ପରିସ୍ଥିତିରେ ଯାଇଛି ଆଗକୁ କେମିତି ଆମେ ଆର ବୃଦ୍ଧି କରିବୁ ଏବଂ ଏରିଆକୁ ବଢ଼ିବୁ ଯୋଉ ଏରିଆକୁ ନେଇଛୁ ସେଠି କେମିତି ଟାଉନ ଯୋଉଟା ଟିପି ସ୍କିମ୍ରେ ଆମେ ଅଧିକରୁ ଅଧିକ ଡେଭଲପ୍ କରିବୁ ଲ୍ୟାଣ୍ଡକୁ ଏବଂ ଲୋକଙ୍କୁ ସୁବିଧାରେ ଯୋଗାଇ ଦେବୁ ତା ପାଇଁ ମଧ୍ୟ ଆମେ ପ୍ଲାନିଂ କରିବୁ ଏବଂ ଏଫୋର୍ଡେବଲ୍ ହାଉସ୍ ଅଧିକରୁ ଅଧିକ କରିବୁ ଏବଂ ରେଣ୍ଟାଲ ହାଉସ୍ ମଧ୍ୟ ଏଠି କେମିତି କରିପାରିବୁ ଯୋଉମାନେ ସର୍ଭିସ କରିବାକୁ ଆସୁଛନ୍ତି ବା କାମ କରିବାକୁ ଆସୁଛନ୍ତି ଯୋଉମାନେ କି ବସ୍ତି ଗଢି ଉଠୁଛି ଯୋଉପଟେ ସ୍ଲମ୍ ଏରିଆ ଗଢୁଛି ତେଣୁ ସେୟାକୁ କମେଇବା ପାଇଁ ଆମେ ରେଣ୍ଟାଲ ହାଉସ୍ ଏଫୋର୍ଡେବଲ୍ ରେଣ୍ଟାଲ ହାଉସ୍ ମଧ୍ୟ କରିବା ପାଇଁ ପ୍ଲାନିଂ କରିଛୁ ଏବଂ PPP ମୋଡ଼ରେ ମଲ୍ଟିପର୍ପଜ୍ ମାର୍କେଟ କମ୍ପ୍ଲେକ୍ସ କରିବା ଏବଂ ବିଭିନ୍ନ ପ୍ରକାର ଦୋକାନ ଘର ଠାରୁ ଆରମ୍ଭ କରି ରାସ୍ତାଘାଟର କଥା ବିଜୁଳିର କଥା ଏସବୁ କଥା ଯାହା ଆବଶ୍ୟକତା ଅଛି ତାକୁ କରିବା ପାଇଁ ଆଜି ମାନ୍ୟବର ବିଧାୟକମାନେ ମଧ୍ୟ ବିଭିନ୍ନ ପ୍ରସ୍ତାବ ଦେଲେ ଚେୟାରମ୍ୟାନ୍ ମାନେ ମଧ୍ୟ କିଛି ପ୍ରସ୍ତାବ ଦେଲେ ଏ ପ୍ରସ୍ତାବକୁ ଆଜି ଆମେ ପାରିତ କରିଛୁ ଏବଂ ଆଗାମୀ ଦିନରେ ତାମଡ଼ାର ଅଫିସ ସହିତ ନୂତନ ଅଫିସ ଗୃହ ମଧ୍ୟ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
2: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କୁ ଦେଶର ପ୍ରକୃତ ବିନ୍ଧାଣୀ ବୋଲି କହିଥିଲେ। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ

0: 52 ଜଣ ହିତାଧିକାରୀଙ୍କୁ ମୋଟ 3,61,35,800 ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା। ଏଥିରେ ଶିକ୍ଷା, ବିବାହ, ପ୍ରସୂତିକାଳୀନ, ମୃତ୍ୟୁ ଓ ଅନ୍ତ୍ୟେଷ୍ଟି ସହାୟତା ସାମିଲ ରହିଥିଲା। ସେହିପରି 100 ଜଣ ନିର୍ମାଣ ଶ୍ରମିକ ଓ 200 ଜଣ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଜନଗଣନା ଉପନିର୍ଦ୍ଦେଶକ ପବିତ୍ର କୁମାର ମହଲା ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ଜନଗଣନା କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମ ଦିନରେ ସେ ବଅଁରପାଳ ତହସିଲ ଅଧୀନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଦ୍ୱିତୀୟ ଦିନରେ ଶ୍ରୀ ମହଲା ଜିଲ୍ଲାର 13 ଚାର୍ଜର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ପରେ ସେ ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତର ଓ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ପ୍ରତାପ ପ୍ରୀତିମୟଙ୍କ ସହ ସାକ୍ଷାତ କରି ଜନଗଣନା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ବର୍ଷା ଋତୁ ପୂର୍ବରୁ ନାଳନର୍ଦ୍ଦମା ସଫା, ଆଶ୍ରୟସ୍ଥଳର ପ୍ରସ୍ତୁତି, ଶୁଖିଲା ଖାଦ୍ୟ ଓ ଔଷଧ ମହଜୁଦ, ଯନ୍ତ୍ରଚାଳିତ ବୋଟ୍ ସଜାଗ ରଖିବା, କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବା ଏବଂ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲା ରେଡ୍କ୍ରସ୍ ଶାଖା ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ରେଡ୍କ୍ରସ୍ ଦିବସ 2026 ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସେବା ଓ ମାନବିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ କୃଷି ହାଲଚାଲ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସୋନାଲି ପଢ଼ିଆରୀ ଏବଂ ପ୍ରକାଶ କୁମାର ରଥ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ଯାହା ହଉ, ମୁଁ ଚାଷ କାମ ସାରିକି ମହୁ ଚାଷ ମଧ୍ୟ କରୁଛି। ମୁଁ ଗୋଟେ ମହିଳାଟିଏ ହେଇ ମଧ୍ୟ ବିଭିନ୍ନ ପ୍ରକାର ଚାଷ କାମ କରିପାରୁଛି। ମତେ ସେଇଟା ବହୁତ ଭଲ ଲାଗୁଛି। ହେଲେ କ'ଣ କରିବି, ବିଲରେ ଜଗନ୍ନାଥଙ୍କ ସହିତ ଦେଖା ହେଇଥିଲା, କହିଥିଲେ ଆସିବେ ବୋଲିକି। ବୋଧେ କ'ଣ କାମ ସାରିକି ଆଉଥିବେ କି କ'ଣ?
1: ଆଉଥିବେ କି କ'ଣ? ହେଇ ପରା ମା, ତୋ କଥା ସରିଣି, ତୋ ପଛରେ ମୁଁ ଅଛି, ସବୁ କଥା ଶୁଣୁଛି। ତୁ ଟିକେ ସରଳ ଆସିଯାଇଛୁ, ଆଉ ମୁଁ ଟିକେ ବଜାରକୁ ଚାଲି ଯାଇଥିଲି, ଆଉ ତାପରେ ତ ମନେ ପଡିଗଲା କୋଠ ଘର, ଆଉ ଯିବି କୁଆଡେ ଧାଇଁଛି।
0: ଓହୋ, ହେଇଟା କି ଜଗନ୍ନାଥ ଓଳିକି ହଉଛି?
1: ମନଟି ଖୁସି ଅଛି ବୋଧେ? କ'ଣ ଚାଷବାସ ଠିକ ଚାଲିଛି ତ?
0: ଇଏ ଜଗନ୍ନାଥ କ'ଣ କହିବି, ଚାଷ କାମ ତ ଚାଲିଛି, ଚାଷୀ ବନ୍ଦିଆ ଲୋକ। ବର୍ତ୍ତମାନ ତ ସରକାରଙ୍କର ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ସବୁ ହେଇଗଲାଣି, ସମସ୍ତେ ସେଇଥିରେ ଚାଷ କାମ କରିକି ଆଉ ବେଶ ଲାଭ ପାଉଛନ୍ତି, ଆଉ ସହଜ ମଧ୍ୟ ହେଇପାରୁଛି ଆମର ଚାଷ କାର୍ଯ୍ୟ। ତା ସାଙ୍ଗରେ ଜଗନ୍ନାଥ, କମ୍ ସମୟରେ ଆଉ କମ୍ ପରିଶ୍ରମରେ ଆମେ ମାନେ ପୁରା ଅଧିକ ଲାଭ କରିପାରୁଛେ। ଆଉ ସବୁଠାରୁ ବଡ ଜିନିଷ ହେଲା ଜଗନ୍ନାଥ, ମୁଁ କ'ଣ କରୁଛି ଜାଣିଛ ନା ନାହିଁ?
1: କ'ଣ?
0: ଚାଷ କାମ ସାଙ୍ଗକୁ ମହୁ ଚାଷ ମଧ୍ୟ କରୁଛି।
1: ଇଏ ତ ଖୁସିର କଥା। ଆମେ ଏମିତି ସମସ୍ତେ ଧାନ ବିରି ମୁଗ ପନିପରିବା କରୁଛେ, କିନ୍ତୁ ଏଇଭଳି ଯୋଉ ମହୁ ଚାଷ କହିଲୁ ମା, ମହୁମାଛି ପାଳନ କରି ମହୁ ଉତ୍ପାଦନ, ଇ ଗୋଟାଏ ସୁନ୍ଦର ଲାଭଜନକ ବ୍ୟବସ୍ଥା।
0: ଇଏ ହେଇଟି ଜଗନ୍ନାଥ, ମହୁ ଚାଷ ଭାବନି ଯେ ଏତେ ସହଜ ଜିନିଷ, ଏଥିପାଇଁ ତାଲିମ ନେବାକୁ ପଡିବ। ମୁଁ ୟା ପାଇଁ ସ୍ୱତନ୍ତ୍ର ଭାବରେ ତାଲିମ ନେଇକି ସରକାରଙ୍କ ଠାରୁ ପ୍ରୋତ୍ସାହନ ପାଇକି ମହୁମାଛି ପାଳନ କରିକି ମହୁ ଚାଷ କରୁଛି, ଆଉ ଭଲ ଲାଭ ମଧ୍ୟ ପାଉଛି ପରା।
1: ଯାହା ହଉ, ଶୁଣିକିରି ଖୁସି ଲାଗିଲା ତୋ କଥା। ଯେମିତି ତୁ ମା ଆଗେଇ ଯାଇଛୁ, ସେମିତି ଆମର ଅନ୍ୟ ଭଉଣୀମାନେ ଯଦି ଏଇଭଳି ଭାବରେ କିଛି କିଛି ଯୋଉ ମହୁମାଛି ପାଳନ କରିକି ମହୁ ଉତ୍ପାଦନ କରି ବିକ୍ରି ବଟା କରି ଆଗେଇ ଯିବେ, ସେମାନେ ମଧ୍ୟ ଖୁବ୍ ସୁନ୍ଦର ଭାବରେ ଆଗକୁ ଯାଇପାରିବେ।
0: ହଁ, ଠିକ କଥା କହିଲେ ଜଗନ୍ନାଥ। ଖାଲି କ'ଣ, ମୁଁ ଆମ ପଡ଼ିଶା ଘର ଯୋଉ ନେତି ମାଉସୀ ଅଛି, ସିଏ ପାକଶାଳା ବଗିଚା ସାଙ୍ଗକୁ ଜୈବିକ ଖତ ସାର ପ୍ରସ୍ତୁତ କରିକି ବିଭିନ୍ନ ପ୍ରକାର ପନିପରିବା ଚାଷ ସହିତ ସିଏ ମଧ୍ୟ ମହୁ ଚାଷ ପରା କରୁଛି।
1: ବାଃ, ଖୁସିର କଥା। ଆଉ ଯୋଉ କଥା କହିଲୁ, ଏ ପାକଶାଳା ବଗିଚା ବିଷୟରେ ଆମର ଭଉଣୀମାନେ ସଚେତନ ହେଇଗଲେଣି। ପ୍ରାୟ ଆମର ଭଉଣୀମାନେ ଯୋଉଠି ଟିକେ ଜାଗା ଅଛି ସେଠି କିଛି ଗଛ ଲଗେଇ

0: ଆଉ ସେଇ ଯେଉଁ ପନିପରିବା ସେ ରୋଷେଇ ଘରକୁ ଯାଇକି ବ୍ୟବହାର କରୁଛନ୍ତି, ତେଣୁ ଇଏ ଖୁସିର କଥା।
1: ଠିକ କଥା ଜଗନା। ହେଲେ ଜଗନା, ତମ ଖବର କଣ? ତମେ କଣ ସବୁ ଚାଷ କାମ କରୁଛ? ଆଉ ତା ସାଙ୍ଗରେ ବର୍ତ୍ତମାନ ତ ବିଭିନ୍ନ ପ୍ରକାର ଆମର ନୂଆ ନୂଆ କୃଷି ଯନ୍ତ୍ରପାତି ବ୍ୟବହାର କରାଯାଉଛି ଚାଷ କାର୍ଯ୍ୟରେ, ତମେ କେମିତି ଚାଷ ସବୁ କରୁଛ?
0: ସବୁ ଆଧୁନିକ ପ୍ରଣାଳୀରେ କରୁଛି, ଆଉ ଆମର ବିଶେଷଜ୍ଞ ଯୋଉ ବାଟ ବତେଇ ଦେଉଛନ୍ତି ସେଇ ଅନୁସାରେ ଚାଲିଛି। କଥା କଣ, ଆମେ ଯେତେବେଳେ ଜାଣିଗଲେ ଜୈବିକ ପଦ୍ଧତିରେ ଚାଷ କଲେ ଭଲ ଚାଷ ହେଉଛି, ତାପରେ କୃଷି ଯନ୍ତ୍ରପାତି ୟାକୁ ବ୍ୟବହାର କରିବା ଦ୍ୱାରା ଆମର ଚାଷ ଆହୁରି ସହଜ ହେଇଯାଇଛି। କମ୍ ସମୟରେ ଆମେ ସବୁ କାମ ସାରିଦେଇ ପାରୁଛେ, ଆଉ ମଧ୍ୟ ସୁନ୍ଦର ଭାବରେ ବିଭିନ୍ନ ପ୍ରକାର ଫସଲ କରିପାରୁଛେ। ତେଣୁ ଯୋଉ କଥା ପଚାରିଲୁ ମା, ମୋର ପନିପରିବା ହଉଛି, ଧାନ ହଉଛି, ବିରି ମୁଗ ହଉଛି, ସବୁ ହଉଛି।
1: ତାହେଲେ ଆମ ଜଗନ୍ନା ସମନ୍ୱିତ ଚାଷକୁ ଆପଣେଇ ପାରିଛନ୍ତି ନୁହେଁ କି?
0: କେମିତି ଆପଣେଇବାନି, ସମନ୍ୱିତ ଚାଷକୁ ଯଦି ଆପଣେଇବା, ଗୋଟାଏ ଚାଷରେ କିଛି ଯଦି କ୍ଷତି ହେଲା ତାହେଲେ ତାର ଭରଣା ଅନ୍ୟ ଚାଷ ମାନଙ୍କ ଦ୍ୱାରା ହେଇପାରିବ।
1: ହଁ, ଇଏ ଜଗନ୍ନା ଯୋଉ କ୍ଷତି କଥା କହିଲ, ମୋର ଏଇଠି ଆଉ ଗୋଟିଏ କଥା ମଧ୍ୟ ମନେ ପଇଲା ବା।
0: କୋଉ କଥା?
1: ଇଏ ଆମର ଯୋଉ ଚାଷୀ ଭାଇ ଭଉଣୀ ମାନେ ଯାହା ବି ସବୁ ଚାଷ କରୁଛନ୍ତି, ଯଦି ବି କ୍ଷତି ହେଇଯାଏ କେତେବେଳେ, ଏଇ ଯେମିତି ଦୁର୍ବିପାକ ହେଲା, ଝଡି ବର୍ଷା ହେଲା, ଆମର ମରୁଡି ପଡିଲା, ତେବେ ଏଥିପାଇଁ ମଧ୍ୟ ଆମର ପ୍ରଧାନମନ୍ତ୍ରୀଙ୍କର ଫସଲ ବୀମା ଯୋଜନା ରହିଛି।
0: ନିଶ୍ଚିତ ଭାବରେ ପ୍ରଧାନମନ୍ତ୍ରୀଙ୍କର ଫସଲ ବୀମା ଯୋଜନା ଆମର ସମସ୍ତ ଚାଷୀ ଭାଇ ଭଉଣୀ କରିବା ଦରକାର। ଅନେକ ତ ଆମର କରିଦେଇଛନ୍ତି, ଯୋଉମାନେ କରିନାହାନ୍ତି ସେମାନେ ନିଶ୍ଚିତ ଭାବରେ ଫସଲ ବୀମା କରିନିଅନ୍ତୁ, ଯାହାଫଳରେ କି ତାଙ୍କର ଫସଲ ସୁରକ୍ଷିତ ରହିବ।
1: ଠିକ କଥା ଜଗନ୍ନା, ଏଥିପାଇଁ ଆମେ ସମସ୍ତେ ସଚେତନ ହେଇକି ଏହି ଫସଲ ବୀମା ଯୋଜନାକୁ ଆପଣେଇ ନେବା ଦରକାର, ଏବଂ ଚାଷରେ ଯଦି କ୍ଷତି ହଉଛି ନିଶ୍ଚିତ ଭାବରେ ଏହାର ଭରଣ ପୋଷଣ ମଧ୍ୟ ଆମେ ପାଇପାରିବା। ଇଏ ହେଇଟି ଜଗନ୍ନା, ଇଏ ଗପୁଥିଲେ ଗପୁଥିବା ନା ଭଜନ ଟିଏ ଶୁଣିନବା?
0: ସେଇ କଥା ତ କହିବାକୁ ଯାଉଥିଲି ମା, ଆଉ ତୁରନ୍ତ ଗୋଟାଏ ଭକ୍ତି ଗୀତ ଶୁଣେଇ ଦେ।
1: ହଁ, ଆଉ ଡେରି କରିବାନି, ଚାଲ ଧସି ଧସି ଭଜନ ଟିଏ ଶୁଣିନବା।
0: ଚାଲ ଶୁଣିବା।
1: ହଉ।

0: ବୁଝିଲୁ ମା?
1: ହଁ ଜଗନ୍ନାଥ।
0: ଭକ୍ତି ଗୀତଟି ପୁରା ମନକୁ ଛୁଇଁଲା। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ,
1: ମାନେ ଆଲୋଚନାର ପର୍ଯ୍ୟାୟ।
0: ହଁ
1: ଇଏ ଜଗନ୍ନାଥ,
0: ହଁ
1: ତମେ ଜାଣିଛ କି ନାହିଁ ଆଜି କଣ ବୋଲିକି?
0: ଆଜି କଣ?
1: ଆଜି ହଉଛି ବିଶ୍ୱ ମହୁମାଛି ଦିବସ।
0: ଓହୋ, ସେଇଥିପାଇଁ କୋଠ ଘର ଆରମ୍ଭରୁ ଆଜି ସେଇ ମହୁମାଛି ପାଳନ କଥା ପଡିଥିଲା।
1: ହଁ ପରା, ମୁଁ ଯେମିତି ମହୁମାଛି ପାଳନ କରିକି ଭଲ ଭାବରେ ମହୁ ଚାଷ କରୁଛି, ସେମିତି ଆମର ଅନ୍ୟ ଭାଇ ଭଉଣୀ ମାନେ ମଧ୍ୟ ନିହାତି ଭାବରେ ଏହି ଚାଷକୁ ଆପଣାନ୍ତୁ ଆଉ ଚାଷରେ ଆଗକୁ ଆସନ୍ତୁ। ତେବେ ଆଜି ଯୋଉ ଆଲୋଚନାଟି ରହିଛି ବିଶ୍ୱ ମହୁମାଛି ଦିବସ, ଏ ବିଷୟରେ ଆମର ବିଶେଷଜ୍ଞ ମହାଶୟା ଆଲୋଚନା କରିବେ। ମୁଁ ତାଙ୍କୁ ପଚାରି ବୁଝୁଛି, ତେମେ ଟିକେ ଶୁଣ ଆଉ ଆମର ପ୍ରତ୍ୟେକଟି ଚାଷୀ ଭାଇ ଭଉଣୀ ମାନେ ଏ ବିଷୟରେ ମଧ୍ୟ ଶୁଣନ୍ତୁ।
0: ଚାଲ ଶୁଣିବା।
1: ହଉ ଶ୍ରୋତା ବନ୍ଧୁ, ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ବିଶ୍ୱ ମହୁମାଛି ଦିବସ। ତେବେ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ଡକ୍ଟର ପ୍ରଭାସିନୀ ବେହେରା, ମୁଖ୍ୟ ଗବେଷିକା ସର୍ବଭାରତୀୟ ସଂଯୋଜିତ ମହୁମାଛି ଓ ପରାଗ ସଙ୍ଗମକାରୀ ଜୀବ ପ୍ରକଳ୍ପ ଓୟୁଏଟି ଭୁବନେଶ୍ୱର। ତେବେ ଚାଲନ୍ତୁ ମ୍ୟାଡମ୍ଙ୍କୁ ସ୍ୱାଗତ କରିବା ଆମର ଏହି କାର୍ଯ୍ୟକ୍ରମକୁ। ମ୍ୟାଡମ୍ ନମସ୍କାର।
2: ନମସ୍କାର,
1: ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ତେବେ ମ୍ୟାଡମ୍, ଆଜି ଯାହା ଆମର ବିଷୟବସ୍ତୁଟି ରହିଛି ଯେ ବିଶ୍ୱ ମହୁମାଛି ଦିବସ, ଅର୍ଥାତ୍ ଆଜିର ଦିନକୁ ମେ 20 ତାରିଖକୁ କାହିଁକି ବିଶ୍ୱ ମହୁମାଛି ଦିବସ ରୂପେ ପାଳନ କରାଯାଇଛି, ଆପଣ ସେ ବିଷୟରେ କୁହନ୍ତୁ।
2: ପ୍ରିୟ ଶ୍ରୋତା ବନ୍ଧୁଗଣ, ଆପଣ ସମସ୍ତଙ୍କୁ ମୋର ସାଦର ପ୍ରଣାମ। ଆଜି ହେଉଛି ସାରା

0: ବିଶ୍ୱରେ ଆମେ ପାଳନ କରୁଛେ ୱାର୍ଲଡ ବି ଡେ ବା ବିଶ୍ୱ ମହୁମାଛି ଦିବସ। ଆକ୍ଚୁଆଲି କହିବାକୁ ଗଲେ ଯେ ବିଶ୍ୱ ମହୁମାଛି ଦିବସ ଏବଂ ବିଶ୍ୱ ପରାଗ ସଙ୍ଗମକାରୀ କୀଟ ଦିବସ ଏଇଟା ଆମେ ଦୁଇ ଦିନରେ ପାଳନ କରିଥାଉ।
1: ଆଜ୍ଞା,
0: ପ୍ରଥମତଃ ଆପଣଙ୍କ ଅବଗତି ନିମନ୍ତେ ମୁଁ ଏଇଠି କହି ରଖୁଛି, ଯେମିତି ଆମର ଜାତୀୟ ପଶୁ ବାଘ ବା ଜାତୀୟ ପକ୍ଷୀ ମୟୂର ଭଳି ସାରା ବିଶ୍ୱରେ ଏହି ମହୁମାଛି ବା ପରାଗ ସଙ୍ଗମକାରୀ କୀଟଙ୍କୁ ପୃଥିବୀ ପୃଷ୍ଠରେ ସବୁଠୁ ସର୍ବୋକୃଷ୍ଟ ଜୀବର ମାନ୍ୟତା ମିଳିଛି। ଆପଣ ଜାଣିକି ଖୁସି ହେବେ ଯେ ଲଣ୍ଡନର ରୟାଲ ଜିଓଗ୍ରାଫିକାଲ ସୋସାଇଟି, ଯୋଉଟାକି ଏକ ବିଶ୍ୱସ୍ତରୀୟ ସଭା ଅନୁଷ୍ଠାନରେ, ସେମାନେ ଡିକ୍ଲେୟାର କରିଥିଲେ ଏବଂ ତାହା ସହିତ ଅନ୍ୟ ପାଞ୍ଚଟି ଦେଶ ଯେପରିକି ଆମର ଆମେରିକା ଏବଂ ଗ୍ରେଟ୍ ବ୍ରିଟେନ୍, ଅଷ୍ଟ୍ରେଲିଆ, ତା ସହିତ ଆମ ଭାରତବର୍ଷ ଏବଂ ଜାପାନର ଏକ ମିଳିତ ଅନୁଷ୍ଠାନ ଯିଏକି ଇଣ୍ଟରନ୍ୟାସନାଲ କନଜରଭେସନ ନନ୍ ପ୍ରଫିଟ୍ ଆର୍ଥ ୱାଚ ଇନଷ୍ଟିଚ୍ୟୁଟ, ସିଏ ମଧ୍ୟ ଏହାକୁ ଡିକ୍ଲେୟାର କରିଛି ଯେ ମହୁମାଛି ହେଉଛି ଏକ ସର୍ବୋକୃଷ୍ଟ ଜୀବ। ବାସ୍ତବିକ ମହୁମାଛି ପୃଥିବୀର ଏକ ସର୍ବୋକୃଷ୍ଟ ଜୀବ, କାରଣ ଏହାର ପ୍ରକୃତି ଉପରେ କୌଣସି କୁପ୍ରଭାବ ନଥାଏ। ମାତ୍ର ମହୁମାଛି ଏବଂ ଅନ୍ୟାନ୍ୟ ଯେତିକ ମାଛିମାନେ ପରିବେଶରେ ରହିଛନ୍ତି ତାଙ୍କର ସୁରକ୍ଷାଟା ବି ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ। କିନ୍ତୁ ସେମାନେ ଦ୍ୱାରା ଯେ ଆମର ପ୍ରକୃତିରେ ଯୋଉ ଜୈବ ବିବିଧତାଟା ରହିଆସୁଛି, ଯେ ବଞ୍ଚିଆସୁଛି, ସେମାନେ ପରାଗ ସଙ୍ଗମ କଲା ପରେ ବିଭିନ୍ନ ପ୍ରକାରର ଯେତିକ ଉଦ୍ଭିଦ ରହିଛି ସେମାନଙ୍କର ଫୁଲରେ ପରାଗ ସଙ୍ଗମ ହେଉଛି ଏବଂ ବିଭିନ୍ନ ପ୍ରକାରର ଆମେ ଯୋଉ ପରିବେଶକୁ ଚାହିଁଦେଲା ବେଳକୁ ଯୋଉ ବିଭିନ୍ନ ପ୍ରକାରର ଗଛ ଆମେ ଦେଖୁଛେ ପରିବେଶରେ, ସେଇଟା ବି ଦିନକୁ ଦିନ ତାଙ୍କର ବୃଦ୍ଧି ବା ପ୍ରଜନନ ଯୋଗୁଁ ତାଙ୍କର ବୃଦ୍ଧି ହେଉଛି। ଆଉ ଜୈବ ବିବିଧତା ବଢ଼ିଲେ ଆମ ପରିବେଶରେ ଆପଣ ଜାଣି ରଖିବେ ଯେ ଆମର ଅଟୋମେଟିକ ଆମ ମୃତ୍ତିକାର ମଧ୍ୟ ହେଲ୍ଥଟା ବି ବଢ଼ିଥାଏ। ତାଙ୍କର ୱାଟର ହୋଲ୍ଡିଂ କାପାସିଟି ମାନେ ପାଣି ସଞ୍ଚୟ କରିବା ଏବଂ ତାଙ୍କର ନ୍ୟୁଟ୍ରିସନ କାପାସିଟି ମଧ୍ୟ ବଢ଼ିଥାଏ। ଆଉ ଏହାଦ୍ୱାରା ପରବର୍ତ୍ତୀ ଫସଲ ମଧ୍ୟ ଆମେ ଉନ୍ନତମାନର ବି ପାଇଥାଉ। ଆଉ ତାହା ସହିତ ଆପଣ ଜାଣିପାରିବେ ଯେ ଯଦି ଫସଲ ଉନ୍ନତ ହେଲା ତାର ଉତ୍ପାଦକ ଶକ୍ତି ଏବଂ ଉତ୍ପାଦନ ଦୁଇଟା ଯାକ ମଧ୍ୟ ବୃଦ୍ଧି ପାଇଥାଏ। ଏହିଭଳି ଭାବରେ ମହୁମାଛି କଣ ଦ୍ୱାରା କଣ ହେଉଛି ନା ଆମର ପ୍ରକୃତି ପରିବେଶ ଏକ ସୁନ୍ଦର ଭାବରେ ହାରମୋନି ମାନେ ବାଲାନ୍ସ ରହିବା ସହିତ ଆମର କଣ ଆମେ ସେଇ ଅନୁସାରେ ଆମେ ଉତ୍ପାଦନ ମଧ୍ୟ ଫସଲରୁ ପାଇପାରୁଛୁ।
1: ଆଚ୍ଛା,
0: ସାଧାରଣତଃ ଲୋକମାନେ ବିଶୁଦ୍ଧ ମହୁ ପାଇବେ କିମ୍ବା ମହୁମାଛି ଚାଷରୁ କିଛି ରୋଜଗାର ପାଇପାରିବେ, ସେଥିପାଇଁ ସାଧାରଣତଃ ଏହା ଉପରେ ଧ୍ୟାନ ଦେଇଥାନ୍ତି। କିନ୍ତୁ ଏହି ମହୁମାଛିର ଚାହିଦା ଆମ ରାଜ୍ୟ ତଥା ଆମ ଦେଶରେ ଦିନକୁ ଦିନ ବଢି ଚାଲିଛି। ଏଥିପାଇଁ ସରକାରୀ ସ୍ତରରେ ଯଥେଷ୍ଟ ସୁବିଧା ରହିଛି। କୋଉ କୋଉ ସଂସ୍ଥାରେ, ଯେପରି ସରକାରୀ ସଂସ୍ଥା ଆମର ଏଗ୍ରିକଲଚର ଡିପାର୍ଟମେଣ୍ଟ ରହିଛି, ସେଠି ସେମାନେ ବିଭିନ୍ନ ପ୍ରକାର ସ୍କିମ୍ ମାଧ୍ୟମରେ ମଧ୍ୟ ଆମ ଚାଷୀ ଭାଇମାନଙ୍କୁ ସାହାଯ୍ୟ କରୁଛନ୍ତି। କିନ୍ତୁ ତା ସହିତ ଏତେ ସୁବିଧା ଥିଲେ ମଧ୍ୟ ତା ସହିତ ବେଳେବେଳେ ଆଶାନୁରୂପ ଆମେ ମହୁମାଛି ଚାଷ କରିପାରୁନାହିଁ। କାରଣ ହେଲା ଯେ ମହୁମାଛି ବିନ୍ଧିବାର ଭୟ, ମହୁମାଛି ଦଳର ଅଭାବ, ବୈଷୟିକ ଜ୍ଞାନ କୌଶଳ ଏବଂ ମହୁ ଚାଷର ଉପକାରିତା ସମ୍ବନ୍ଧରେ ସଚେତନର ଅଭାବ, ଏହିସବୁ ପାଇଁକି ବେଳେବେଳେ ଆମେ ମହୁ ଚାଷଟା ପଛେଇ ଯାଉଛି।
1: ତେବେ ମ୍ୟାଡାମ୍, ଆଉ ଗୋଟେ ଜିନିଷ ଆମେ ଏଠି କହିପାରିବା ଯେ ମହୁ ଏହା ଏକ ଏମିତି ଜିନିଷ ବହୁତ ପୁରୁଣା ସମୟରୁ ରହିଆସିଛି, ଯୋଉଟାକି ଆମେ କହିପାରିବା କାଶ ହଉ, ଥଣ୍ଡା ହଉ, କିମ୍ବା କଫ ହଉ, ଜ୍ୱର ହଉ, ଭଲ ମନ୍ଦରେ ମହୁର ଆବଶ୍ୟକତା ବହୁତ ଅଧିକ ରହିଛି। ପୂଜା ପର୍ବପର୍ବାଣୀ ମାନଙ୍କରେ ମଧ୍ୟ ମହୁର ଆବଶ୍ୟକତା ବହୁତ ଅଧିକ ରହିଛି। ତେବେ ଏହା କେବେଠୁ ଖାସ କରିକି ଆରମ୍ଭ କରାଯାଇଥିଲା?
0: ଆକ୍ଚୁଆଲି ଆମର ମହୁ ଚାଷ ତ ବହୁ ଆଦିମ କାଳରୁ ଆରମ୍ଭ ହୋଇଛି, କାହିଁକିନା ଆମେମାନେ ସମସ୍ତେ ଜାଣିଛେ ପୃଥିବୀ ପୃଷ୍ଠରେ ପ୍ରାୟ 20,000 ପ୍ରକାରର ମହୁମାଛି ଜାତୀୟ ଜୀବ ଅଛନ୍ତି। ଏବଂ ପୃଥିବୀ ପୃଷ୍ଠରେ ଯେତେବେଳେ ଫୁଲ ଧରିବା ଉଦ୍ଭିଦର ଆରମ୍ଭ ହେଲା ସେବେଠୁ ମହୁମାଛି ମାନଙ୍କର ଆରମ୍ଭ ହୋଇଛି। କିନ୍ତୁ ଏଇ ମହୁ ଚାଷଟା ଆଦିମ କାଳରେ ଗୋଟେ ଟ୍ରାଡିସନାଲ ମେଥଡ଼ରେ କରାଯାଉଥିଲା, କିନ୍ତୁ ଧୀରେ ଧୀରେ ଏହାର ପରିବର୍ତ୍ତନ ହେଲା ଏବଂ ବୈଜ୍ଞାନିକ ପଦ୍ଧତିକୁ ଚାଷୀ ଭାଇମାନେ ଆପଣାଇଲେ ଏବଂ ଚାଷ ଆରମ୍ଭ କଲେ। ଏହି ପରିପ୍ରେକ୍ଷୀରେ ମହୁମାଛିଙ୍କର ସୁରକ୍ଷା ନିମନ୍ତେ ଆମେ ସମଗ୍ର ପୃଥିବୀରେ ବିଶ୍ୱ ମହୁମାଛି ଦିବସଟାକୁ ଆମେ ପାଳନ ଆରମ୍ଭ କଲୁ। ଏହି ଦିବସ କେତେକ ମହୁଚାଷୀ ମାନଙ୍କ ଦ୍ୱାରା 2009 ମସିହାରେ ଆମେରିକାରେ ପାଳନ ହେଉଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାର ପ୍ରସାର ସାରା ବିଶ୍ୱରେ ପ୍ରତିବର୍ଷ ଅଗଷ୍ଟ ମାସର ତୃତୀୟ ଶନିବାର ଦିନ ପାଳନ ହେବାକୁ ସ୍ଥିର କରାଗଲା। କିନ୍ତୁ ପରବର୍ତ୍ତୀ ସମୟରେ ସ୍ଲୋଭେନିଆନର ବୀ କିପିଂ ଆସୋସିଏସନ 2014 ମସିହାରେ ଏଇ ଯୋଉ ଆମର ଏଫଓ ଅଛି ପୃଥିବୀରେ ଗୋଟେ ସଂସ୍ଥା ଅଛି, ତାଙ୍କର ଡାଇରେକ୍ଟର ଜେନେରାଲ ବା ନିର୍ଦ୍ଦେଶକଙ୍କ କାର୍ଯ୍ୟକ୍ରମ ଅନୁସାରେ ସେ କଣ କଲେ ନା May 20 ମହୁମାଛି ଦିବସ ରୂପେ ପାଳନ କରିବାକୁ ଘୋଷଣା କଲେ। କାରଣ ଏଇ ମେ ମାସରେ ଉତ୍ତର ଗୋଲାର୍ଦ୍ଧରେ ଶୀତ କମି ଆସିଥାଏ ଏବଂ ଆମର ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥାଏ ଏବଂ ଏହି ସମୟରେ କଣ ହୁଏ ନା ପରିବେଶରେ

0: ବହୁତ ପରିମାଣର ଫୁଲ ଥାଏ।
1: ଆଜ୍ଞା।
0: ଏବଂ ଏହାଦ୍ୱାରା କ'ଣ ହୁଏ ନା, ଆଉ ସେଠିକାର ଜଣେ ମଡର୍ନ ବି କିପିଂ, ଯୋଉ ମୁଁ କହିଲି ଯେ ବୈଜ୍ଞାନିକ ପଦ୍ଧତିରେ ମହୁ ଚାଷ ଆରମ୍ଭ, ସେଇ ଦେଶର ଜଣେ ଚାଷୀ ଆରମ୍ଭ କରିଥିଲେ। ତାଙ୍କର ଜନ୍ମଦିନଟା ମେ 20ରେ ହିଁ ପଡ଼ିଥାଏ। ଆଉ ସେଇ ଦିବସଟାକୁ ମନେ ରଖିବା ପାଇଁ କି ସମଗ୍ର ବିଶ୍ୱରେ ଆମେ ସେଇ ଦିବସଟାକୁ ମହୁମାଛି ଦିବସ ରୂପେ ପାଳନ କରିଥାଉ। ଆଉ ସେ ବି କିପିଂ ଯିଏ କରିଥିଲେ, ଯୋଉ ଶିକ୍ଷକ ଜଣଙ୍କ, ତାଙ୍କ ନାଁ ହଉଛି ଆଣ୍ଟୋନ୍ ଜାନ୍ସା, ଯିଏକି ତାଙ୍କ ଜନ୍ମ ଦିବସକୁ ଆମେ ମନେ ରଖିବା ପାଇଁ କି ଆମେ ବିଶ୍ୱ ମହୁମାଛି ଦିବସଟାକୁ ଆମେ ପ୍ରତିବର୍ଷ ମେ 20 ପାଳନ କରୁଛେ।
1: ସାରା ବିଶ୍ୱରେ ଏହା ପାଳନ କରାଯାଉଛି। ଆଜ୍ଞା। ତେବେ ମ୍ୟାଡାମ, ବର୍ତ୍ତମାନ ସମୟରେ ଯେହେତୁ ଯୁଗ ପରିବର୍ତ୍ତନ ହେଲାଣି, ଜନସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି, ତେବେ ମହୁର ଆବଶ୍ୟକତା ମଧ୍ୟ ବହୁତ ରହିଛି। ବୈଜ୍ଞାନିକ ପ୍ରଣାଳୀରେ ବର୍ତ୍ତମାନ ସମୟରେ ମହୁ ଚାଷ ସେମିତି କରାଯାଉଛି ନା ପାରମ୍ପରିକ ଢଙ୍ଗରେ ଆଗରୁ ଯେମିତି ଚାଷ କରାଯାଉଥିଲା ଚାଷ କରାଯାଉଛି?
0: ନାଇଁ, ଆମେ ତ ପାରମ୍ପରିକ ଢଙ୍ଗଟାକୁ ତ କେବେ ଛାଡ଼ିପାରିବା ନାହିଁ। ବହୁତ ଜାଗାରେ ଆମେ ଦେଖିଛୁ, ଯେଉଁ ଜାଗାରେ ଆମର ସଚେତନତା ଦିବସ ପାଳନ କରାଯାଇନି ବା ଯେଉଁ ଚାଷୀ ଭାଇମାନେ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ଚାଷକୁ ଆପଣେଇ ନାହାନ୍ତି, ସେଇ ଜାଗାରେ ପାରମ୍ପରିକରେ ପାଳନ କରୁଛନ୍ତି। କିନ୍ତୁ ଧୀରେ ଧୀରେ ଆମର ଯେଉଁ ଜ୍ଞାନକୌଶଳର ବିତରଣ ଏବଂ ଆମ ଭଳି ଯେଉଁ ସର୍ବଭାରତୀୟ ସଂଯୋଜିତ ସଂସ୍ଥା ପ୍ରାୟ ଭାରତରେ 32 ଜାଗାରେ ରହିଛି, ଏବଂ ସେଇ ସଂସ୍ଥାର ସହଯୋଗ କ୍ରମେ ଏବଂ ତାହା ସହିତ ସରକାରର ଡିପାର୍ଟମେଣ୍ଟର ଏଗ୍ରିକଲଚର ଡିପାର୍ଟମେଣ୍ଟ ହେଉ, କୃଷି ନିର୍ଦ୍ଦେଶକ ହୁଅନ୍ତୁ ବା ଆମର ଉଦ୍ୟାନ ଭିତ୍ତିକ ନିର୍ଦ୍ଦେଶକ ହୁଅନ୍ତୁ, ସେମାନଙ୍କର ପ୍ରୋତ୍ସାହନରେ ଏବେ ମହୁ ଚାଷଟା ବୈଜ୍ଞାନିକ ପଦ୍ଧତିକୁ ଆପଣାଇଲେଣି। ଏବଂ ଚାଷୀ ଭାଇମାନେ ସାଧାରଣତଃ ଯେଉଁ ଗୋଟେ ନିର୍ଦ୍ଦିଷ୍ଟ ମେଜରମେଣ୍ଟର ଥିବା ବାକ୍ସକୁ କିଣି ଏବଂ ତା ଭିତରେ ଦଳ ରଖି ସେମାନେ ପାଳନ କରୁଛନ୍ତି। ସାଧାରଣତଃ ଆମ ଭାରତରେ 2 ଜାତୀୟ ମହୁମାଛିକୁ ପାଳନ କରାଯାଉଛି। ଗୋଟେ ହେଲା ବିଦେଶୀ ମହୁମାଛି ବା ଇଟାଲିଆନ ମହୁମାଛି, ଯାହାକୁ ଆମେ କହିଥାଉ, ତାର ଇଂରାଜୀ ନାମ ହେଉଛି ଆପିସ୍ ମେଲିଫେରା। ତାକୁ ସାଧାରଣତଃ ଆମର ଉତ୍ତର ଭାରତରେ ପାଳନ କରାଯାଉଛି। ଆଉ ଆପିସ୍ ସେରାନା ଇଣ୍ଡିକା ବା ଯାହାକୁ ଆମେ ଓଡ଼ିଆରେ ସପ୍ତଫେଣୀ ମହୁମାଛି କହିଥାଉ, ସେ ମଧ୍ୟ ଭାରତଠୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ତାକୁ ପାଳନ କରାଯାଉଛି। ଏବଂ ଏଇ 2 ମାଛିକୁ ବୈଜ୍ଞାନିକ ପଦ୍ଧତିରେ ପାଳନ କରି ଏକ ନିର୍ଦ୍ଦିଷ୍ଟ ମେଜରମେଣ୍ଟ ମାପକ ଥିବା ବାକ୍ସରେ ରଖାଯାଇକି ପାଳନ କରିଥିବାରୁ ଚାଷୀ ଭାଇମାନେ ବହୁତ ଭଲ ଉତ୍ପାଦନ ମହୁ ଏବଂ ତାର ଆନୁଷଙ୍ଗିକ ଜିନିଷ ଯେମିତିକି ମହମ, ଆପଣଙ୍କର ପୋଲେନ, ପ୍ରୋପୋଲିସ୍, ରୟାଲ ଜେଲି, ବି ଭେନମ, ଏସବୁକୁ ମଧ୍ୟ ସଂଗୃହିତ କରିପାରୁଛନ୍ତି ଏବଂ ତାର ବିକ୍ରିବଟା କରିକି ଏବଂ ତା ସହିତ ତାର ଭାଲ୍ୟୁ ଆଡ଼େଡ଼୍ ପ୍ରଡକ୍ଟ ଯେମିତିକି କସମେଟିକ୍ସ ହଉ, ମେଡିସିନ, ଏଗୁଡ଼ିକ ସବୁ ପ୍ରସ୍ତୁତ କରିକି ସେମାନେ ବିକ୍ରିବଟା କରିକି କମର୍ସିଆଲ ପର୍ପଜ୍ରେ ମଧ୍ୟ ଆୟ ପାଇପାରୁଛୁ। ଯେଉଁ ପରିବେଶ ବା ଯେଉଁ ଫସଲ ଆମ ପରିବେଶରେ ଉତ୍ପାଦନ କରାଯାଉଛି ବା ପ୍ରକୃତିରେ ଯେଉଁ ଉଦ୍ଭିଦମାନେ ସଷ୍ଟେନ୍ କରି ରହିଛନ୍ତି, ତାଙ୍କ ସମସ୍ତଙ୍କ ପାଇଁକି ହିଁ ଗୋଟେ ମହୁମାଛି ହେଉଛି ଉତ୍ସାହର ଗୋଟେ ମୁଖ୍ୟ ଦ୍ୱାର, ଯେଉଁଥିରେ କି ମାଛିମାନଙ୍କ ଦ୍ୱାରା ହିଁ ତାଙ୍କ ପରାଗ ସଙ୍ଗମ ଯେଉଁ କାର୍ଯ୍ୟକ୍ରମ କରୁଛନ୍ତି, ପରାଗ ସଙ୍ଗମ କାର୍ଯ୍ୟ କରିବା ଦ୍ୱାରା ସେମାନେ ଆମ ପରିବେଶକୁ ବହୁତ ସୁନ୍ଦର ଭାବରେ ରଖିପାରୁଛନ୍ତି। ପଲିନେସନ ଦ୍ୱାରା ଫୁଲରୁ ମଞ୍ଜି, ମଞ୍ଜିରୁ ଫଳ, ଏଗୁଡ଼ିକ ସବୁ ଆମର ଉତ୍ପାଦନ ହେଉଛି ଏବଂ ଏହାଦ୍ୱାରା ଆମେ ମଧ୍ୟ ସେଠୁ ଖାଦ୍ୟ ରୂପେ ତାକୁ ବ୍ୟବହାର କରିକି ଆମ ସମସ୍ତଙ୍କର ଜୀବନଶୈଳୀ ପୋଷଣ ହୋଇପାରୁଛି। ଆମ ସମସ୍ତଙ୍କୁ କିପରି ଭାବରେ ପୋଷଣ ଯୋଗାଉଛି ତାହାର ଡାଇରେକ୍ଟ ବେନିଫିଟ୍ କିଏ କରୁଛି ନା ମହୁମାଛି ଆମ ପାଇଁ କରୁଛି। ସେଥିପାଇଁ କି ଏହି ଉଦ୍ଦେଶ୍ୟକୁ ବା ଏହି ଆଭିମୁଖ୍ୟକୁ ବଜାୟ ରଖିବା ପାଇଁ କି ଆମ ସମସ୍ତଙ୍କର ଯଥେଷ୍ଟ ଭୂମିକା ରହିଛି, ବିଶେଷ କରି ଯୁବ ଶକ୍ତିର ବିଶେଷ ଭୂମିକା ରହିଛି। ଯେପରିକି ମହୁମାଛି ଚାରା ବୃକ୍ଷ ରୋପଣ କରିବା ବା ଆମେ ତାର ମହୁମାଛି ଚାଷ ପାଇଁ ସଚେତନତା ବୃଦ୍ଧି କରିବା, ସେମାନଙ୍କର ସୁରକ୍ଷା ବା ପରିବେଶରେ ସେମାନେ କିପରି ସଷ୍ଟେନ୍ କରିବେ, ସୁରକ୍ଷିତ ରହିପାରିବେ, କୀଟନାଶକ ପ୍ରୟୋଗ ଅନୁଚିତ କରିବା, ଏଗୁଡ଼ିକ ମଧ୍ୟ ଆମେ ସଚେତନତା ଦିବସ ପାଳନ କରିବା ଦରକାର। ଆଉ ତାହା ସହିତ ମହୁମାଛିକୁ ବୈଜ୍ଞାନିକ ପଦ୍ଧତିରେ ପାଳନ କରିକି ସେମାନଙ୍କର କିପରି ବଂଶ ବୃଦ୍ଧି କରିବା ବା ପ୍ରକୃତିରେ ତାଙ୍କର ବଂଶ ବୃଦ୍ଧି କରିବା, ତାହା ଉପରେ ମଧ୍ୟ ଆମେ ଧ୍ୟାନ ଦେବା ଉଚିତ।
1: ଆଜ୍ଞା। ତେବେ ମ୍ୟାଡାମ, ଶେଷରେ ଏହି ବିଶ୍ୱ ମହୁମାଛି ଦିବସ ବା ଆଜିର ଦିବସରେ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଅଧିକ କ'ଣ ବାର୍ତ୍ତା ଦେବେ ଏ ଦିଗରେ?
0: ନିହାତି ଭାବରେ ଯେ ଆମେ ସମସ୍ତେ ଚାଷୀ ଭାଇ ସହିତ, ଆମେ ସମସ୍ତେ ଯିଏ ଚାଷ କରନ୍ତୁ ବା ନ କରନ୍ତୁ, ଆମେ ସମସ୍ତେ ଉପଲବ୍ଧି କରିଛେ ଯେ ମହୁମାଛି ହେଉଛନ୍ତି ଆମର ପାଇଁକି ଖାଦ୍ୟ ଉତ୍ପାଦନର ବୃଦ୍ଧି ପାଇଁକି ଏକ

0: ମୁଖ୍ୟ କାରଣ। ସେଥିପାଇଁ କି ଆମେ ସମସ୍ତେ ତାଙ୍କର ସୁରକ୍ଷା ପାଇଁ କି ଆମେ ସଚେତନ ହେବା ଦରକାର। ସେମାନଙ୍କର ପପୁଲେସନ୍ ବା ସେମାନଙ୍କର ସଂଖ୍ୟା କିପରି ପ୍ରଜନନ ମାଧ୍ୟମରେ ବଢ଼ିପାରିବ ତା ପ୍ରତି ମଧ୍ୟ ଆମେ ଧ୍ୟାନ ଦେବା, ଏବଂ ତା ସହିତ ଆମେ ସଚେତନତା ଦିବସ ପାଳନ କରି କେମିତି ଆମ ଦେଶରେ ଆମ ପୃଥିବୀରେ ଆହୁରି ଅଧିକରୁ ଅଧିକ ମହୁ ଚାଷ ଚାଷୀ ବାହାର କରିବା ଆଉ ତା ସହିତ ମହୁ ଚାଷ କରିବା ତା ଉପରେ ମଧ୍ୟ ଆମେ ଧ୍ୟାନ ଦେବା ଦରକାର।
1: ଆଚ୍ଛା, ତେବେ ଯା ହଉ, ବହୁତ ଭଲ ଲାଗିଲା ଯେ ଆଜି ବିଶ୍ୱ ମହୁମାଛି ଦିବସ ସମ୍ପର୍କରେ ଆମେ ବହୁତ କିଛି ଆଲୋଚନା କଲେ। ମୁଁ ଭାବୁଛି ଆମର ଚାଷୀ ଭାଇ ଭଉଣୀମାନେ ଯେଉଁମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ନିଶ୍ଚିତ ଭାବରେ ସେମାନେ ଉପକୃତ ହେଇଥିବେ। ଆଉ ଖାସ କରିକି ଯଦି ଚାଷୀ ଭାଇ ଭଉଣୀମାନେ ଆପଣମାନେ ମହୁମାଛି ପାଳନ କରିକି ମହୁ ଚାଷ କରୁଛନ୍ତି, ନିଶ୍ଚିତ ଭାବରେ ଯଦି କିଛି ଅସୁବିଧା ରହୁଛି ବିଶେଷଜ୍ଞ ମହାଶୟ ରହୁଛନ୍ତି ସେମାନଙ୍କ ପାଖକୁ ଯାଆନ୍ତୁ, ଏବଂ ଯାହା ବି କିଛି ସମସ୍ୟା ରହିଛି ସବୁ ସମସ୍ୟାର ସମାଧାନ କରନ୍ତୁ ଆଉ ମହୁ ଚାଷ ନିଶ୍ଚିତ ଭାବରେ କରନ୍ତୁ। ତେବେ ମ୍ୟାଡମ୍, ବହୁତ ଭଲ ଲାଗିଲା ଯେ ଆଲୋଚନା କରିକି, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡମ୍।
0: ନମସ୍କାର।
2: ବୁଝିଲୁ ମା?
1: ହଁ ଜଗନ୍ନା।
2: ଆଜି ବିଶ୍ୱ ମହୁମାଛି ଦିବସ ଅବସରରେ ଆମର ବିଶେଷଜ୍ଞ ମହୋଦୟା ଏଇ ଯୋଉ ମହୁମାଛି ପାଳନ, ମହୁ ଉତ୍ପାଦନ ଏଇ ସମ୍ପର୍କରେ ସବୁ କଥା ବିଶଦ ଭାବରେ ବର୍ଣ୍ଣନା କରି କହିଲେ। ଆଉ ଆମର ଯୋଉ ଚାଷୀ ଭାଇ ଭଉଣୀମାନେ ବିଶେଷଜ୍ଞଙ୍କର କଥା ଶୁଣିଥିବେ, ସେମାନେ ଯଦି ଏଇ ପଦ୍ଧତିରେ ମହୁମାଛି ପାଳନ କରନ୍ତି, ମହୁ ଉତ୍ପାଦନ କରିବେ, ସୁନ୍ଦର ଭାବରେ ବିକ୍ରି ବଟା କରି ଲାଭବାନ ହେଇପାରିବେ।
1: ଠିକ କଥା କହିଲେ ଜଗନ୍ନା, କିନ୍ତୁ ଏଥିପାଇଁ ମଧ୍ୟ ଆମର ବିଶେଷଜ୍ଞ ମହାଶୟ କହିଲେ ଯେ ସ୍ୱତନ୍ତ୍ର ଭାବରେ ତାଲିମ ଦିଆଯାଉଛି, ସମସ୍ତେ ତାଲିମ ନିଅନ୍ତୁ ଏବଂ ଚାଷ କାର୍ଯ୍ୟରେ ବେଶ ଆଗକୁ ଆସନ୍ତୁ। ଆଉ ଯଦି କିଛି ଅସୁବିଧା ରହୁଛି ନିଶ୍ଚିତ ଭାବରେ ବିଶେଷଜ୍ଞ ଉପସ୍ଥିତ ରହୁଛନ୍ତି, ସେମାନଙ୍କ ପାଖକୁ ଯାଇକି ଯାହା ବି କିଛି ଏ ବିଷୟରେ ସମସ୍ୟା ରହୁଛି ସେ ସବୁ ସମସ୍ୟାର ସମାଧାନ କରନ୍ତୁ, କି ନାହିଁ ଜଗନ୍ନା?
2: ହଁ ନିଶ୍ଚିତ ଭାବରେ।
1: ହଁ, ତାହେଲେ ଏଥର ମହାଶୟଙ୍କୁ ଧନ୍ୟବାଦ ଦେଇକି ଇଏ ଚାଷୀ ଭାଇଙ୍କର ଗୋଟିଏ ଅନୁଭୂତି ରହିଛି, ସେ ସମନ୍ୱିତ ଚାଷ କରିକି ଚାଷରେ କିଭଳି ଭାବରେ ଆଗକୁ ଆସିପାରିଛନ୍ତି, ଲାଭାନ୍ୱିତ ହେଇପାରିଛନ୍ତି, ଚାଲ ତାଙ୍କର ଅନୁଭୂତି ଟିକେ ଶୁଣି ନବା।
2: ଚାଲ ଶୁଣିବା।
1: ହଉ ଭାଇ, ନମସ୍କାର।
3: ନମସ୍କାର।
1: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ଭାଇ ଆପଣଙ୍କର ପରିଚୟ ଟିକେ ଦେଲେ।
3: ମୋ ନାଁ ମନୋଜ କୁମାର ମହାନ୍ତି, ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବ୍ଲକରେ ମୋର ଗୋଟିଏ ଫାର୍ମ ଅଛି, ମୌଜା ହେଲା ଆମର ଆଳିଶ, ପଞ୍ଚାୟତ ହେଲା ତେଇଶପୁର।
1: ଧନ୍ୟବାଦ ଭାଇ। ତେବେ ଭାଇ ଆପଣ କଣ ସବୁ ଚାଷ କରୁଛନ୍ତି କହିଲେ?
3: ଏକ ସମନ୍ୱିତ ଚାଷ କରୁଛି, ଯାହା ଭିତରେ ଆମର ଆସୁଛି ଗୋପାଳନ ଆସୁଛି, କୁକୁଡ଼ା ପାଳନ ଆସୁଛି, ତା ସହିତ ଫଳ ବଗିଚା ଏବଂ ପୋଖରୀ ଗୋଟିଏ ଅଛି।
1: ଆଚ୍ଛା, ଆପଣ ତାହେଲେ ମିଶ୍ରିତ ଚାଷ ବା ସମନ୍ୱିତ ଚାଷ କରୁଛନ୍ତି ଆଉ ଭଲ ମଧ୍ୟ ଲାଭ ପାଇପାରୁଥିବେ।
3: ଆଜ୍ଞା।
1: ଆଚ୍ଛା, ଆପଣ ଯୋଉ ଗୋପାଳନ କରୁଛନ୍ତି, ମାଛ ଚାଷ କରୁଛନ୍ତି, ପୋଖରୀ ବି ଅଛି, ଫଳ ଉତ୍ପାଦନ ମଧ୍ୟ କରୁଛନ୍ତି, କେବେଠୁ ଆପଣ ଏଇ ଚାଷକୁ ସବୁ ଆପଣାଇଲେ?
3: ପ୍ରଥମେ ମୁଁ ତ ସର୍ଭିସ କରିଥିଲି।
1: ଆଜ୍ଞା।
3: ସେଥିରୁ ଅବ୍ୟାହତି ନେଲା ପରେ 2014 ମସିହାରୁ ମୁଁ ଏ ଚାଷ କ୍ଷେତ୍ରକୁ ଆସିଛି।
1: ଆଚ୍ଛା, ଚାକିରି ଛାଡିକି ଆପଣ କାହିଁକି ଏଇ ସବୁ ଚାଷ ପଛରେ ଆସିଲେ?
3: ଆଜ୍ଞା, ମୋର ନିଜର ସ୍ୱତନ୍ତ୍ରତା ଯୋଉଟା ରହେ ଚାକିରି କ୍ଷେତ୍ରରେ ମୁଁ ସେଇଟା ପାଇପାରିଲି ନାହିଁ।
1: ଆଜ୍ଞା।
3: ତେଣୁ କରି ମୁଁ ଚାକିରି କି ଅଧିକ ଦିନ ଆଉ ନ ଚେଷ୍ଟା ନ କରି ମୁଁ ଯେହେତୁ ଜଣେ କୃଷି ସ୍ନାତକୋତ୍ତର, ତେଣୁ କରି ମୁଁ ନିଜକୁ ଜଣେ କୃଷି ଉଦ୍ୟୋଗୀ ହିସାବରେ ନେଇଗଲି।
1: ଆଚ୍ଛା, ବହୁତ ବଢିଆ କଥା। ତେବେ ଚାଷୀ ଭାଇ ଭଉଣୀ ମାନେ ଯୋଉମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ନିଶ୍ଚିତ ଭାବରେ ଶୁଣିପାରୁଥିବେ ଯେ ଜଣେ ଶିକ୍ଷିତ ହେଇ ମଧ୍ୟ ଆମର ଭାଇଟିଏ ସେ ଚାକିରିକୁ ଛାଡିକି ଚାଷକୁ ଆପଣେଇ ପାରିଛନ୍ତି ଆଉ ବର୍ତ୍ତମାନ ସମୟରେ ମଧ୍ୟ ଭଲ ଆଗକୁ ଆସିପାରିଛନ୍ତି ଆଉ ଲାଭ ପାଇପାରିଛନ୍ତି। ତେବେ ଭାଇ ଆପଣ ଯୋଉ କହିଲେ ସବୁ ଏତେ ପ୍ରକାର ଚାଷ କାର୍ଯ୍ୟ କରୁଛନ୍ତି, କେତେ ଏକର ଜାଗାରେ ସବୁ ଚାଷ କରୁଛନ୍ତି?
3: ମୋର ଟୋଟାଲ ଯୋଉ କ୍ଷେତ୍ରଟା ଅଛି, ଫାର୍ମଟା 2 ଏକର ଏରିଆ ପରିମିତ, ତା ଭିତରେ 1 ଏକର ମୋର ପୋଖରୀ ଅଛି ମାଛ ଚାଷ ଯୋଉଥିରେ ମୁଁ କରୁଛି, 15 ଡିସମିଲ ପାଖାପାଖି ଜାଗା ଗୋପାଳନରେ ଅଛି, 8 ଡିସମିଲ ଜାଗା ମୋର କୁକୁଡ଼ା ଚାଷ ପାଇଁ ଅଛି, ଆଉ ବାକି ଯୋଉ ବଳକା ଜାଗା ରହିଲା ସେଥିରେ ମୋର ନଡ଼ିଆ ଚାଷ ଅଛି।
1: ଆଜ୍ଞା ଆଜ୍ଞା। ତେବେ ଏତେ ସବୁ ଚାଷ ଆପଣ ଯୋଉ କରୁଛନ୍ତି କେମିତି କଣ ମ୍ୟାନେଜ କରୁଛନ୍ତି ଭାଇ?
3: ଦେଖନ୍ତୁ, ସମନ୍ୱିତ ଚାଷ କଲେ ଆମର ମୁଖ୍ୟତଃ ହେଲା ସମୟର ଉପଯୋଗ। ସବୁ ଚାଷ ଲାଗି ଗୋଟିଏ ଟାଇମ ଦରକାର ହୁଏ, ତେଣୁ କରି ଯେତେବେଳେ ଆମେ ସମନ୍ୱିତ କରୁଛେ ଏଥିରେ ଆମର ସମୟଟା ବିଭିନ୍ନ ଦିଗରେ ପଳାଉଛି, ସମୟର ଦୁରୁପଯୋଗ ଏଥିରେ ହେଉନାହିଁ। ଯେମିତି ଗୋଟେ ସାଧାରଣ ଉଦାହରଣ ଦେବି, ସକାଳେ ଗୋଟେ ଟାଇମ ଆଉ ସନ୍ଧ୍ୟାରେ ଗୋଟେ ଟାଇମ ହେଲା ଗୋପାଳନ, ଗୋପାଳନ ସେଇ ଟାଇମଟା ଆମେ ସେଠି ରିଜର୍ଭ କରି ରଖିଲେ, ତେଣୁ କରି ସମୟଟା ସେପଟେ ଗଲା। ସେମିତି ଗୋପାଳନ ସରିଲା ପରେ କୁକୁଡ଼ା ମାନଙ୍କର ଯୋଉ ଯତ୍ନଟା ନିଆଯାଏ ସେଇଟା ସକାଳେ ଏବଂ ସନ୍ଧ୍ୟାରେ ଅଧଘଣ୍ଟା ଲେଖାଏ ତା ଲାଗି ଦରକାର, ତେଣୁ କରି ସେଠି ସମୟ ବିନିଯୋଗ ହେଇଗଲା। ଆଉ ମାଛଟା କଣ, ମାଛଟା ଆପଣଙ୍କର ରେଗୁଲାର 5 ରୁ 10 ମିନିଟ କେବଳ ନିରୀକ୍ଷଣ ଲାଗି ଦରକାର, ଯଦି କିଛି ପ୍ରୋବ୍ଲେମ ନ ହେଇଛି ସେ ଯାଇ ଆମେ ପୋଖରୀରେ କିଛି ସମୟ ଦେବା ଆବଶ୍ୟକ ନାହିଁ।
1: ଆଚ୍ଛା, ଯୋଉ ଗୋପାଳନ କରୁଛନ୍ତି କହିଲେ କୋଉ କୋଉ ଗାଈ ଗୋରୁ ସବୁ ରଖିଛନ୍ତି?
3: ମୋର ହଲିଷ୍ଟିନ୍ ଇଣ୍ଡିଜିଆନ୍ ଗାଈ ସବୁ ଅଛନ୍ତି।

0: ତାର ତ ମ୍ୟାନେଜମେଣ୍ଟ ଟିକେ ସମସ୍ତେ ଭାବୁଥିବେ ବହୁତ ଅଧିକ କିଛି କରିବାକୁ ପଡ଼ିବ, କେମିତି ସେ, କିନ୍ତୁ ସେମିତି କିଛି ନାହିଁ। କିନ୍ତୁ ସମୟଟା ଯେଉଁ ଟାଇମ୍ ଦରକାର ସେଇ ଟାଇମ୍ ହିଁ ତାଙ୍କୁ ଦେବାକୁ ପଡ଼ିବ।
1: ଆଜ୍ଞା
0: ସେଇ ଟାଇମ୍ରୁ ଏକର ଏକର ହେଲେ ଯେହେତୁ ମାନେ କହିପାରିବେନି, କିନ୍ତୁ ତାଙ୍କର ଆକ୍ଟିଭିଟିରୁ ସେମାନେ ଦେଖାଇଦେବେ ନାହିଁ ସେମାନେ କିଛି ସମୟ ହେଇଗଲାଣି, ତାଙ୍କର ସେଇ କାମଟା ଆଗ କର।
1: କେତେ କ୍ଷୀର ଉତ୍ପାଦନ ହେଉଛି?
0: ମୁଁ ପିକ୍ରେ ଯେତେବେଳେ ପୁରା ଫୁଲ୍ ଇଏ ହୁଏ ସେତେବେଳେ 400 ଲିଟର ଯାଏ କ୍ଷୀର ମୁଁ ନେଇଛି।
1: ଆଜ୍ଞା, ଆଚ୍ଛା, 400 ଲିଟର ମାନେ ଆମର ନିଶ୍ଚିତ ଭାବରେ ଲାଭ ହେଇପାରୁଥିବ।
0: ଆଜ୍ଞା।
1: ଆଚ୍ଛା, ହଉ, ଆଉ ଗୋଟେ ଜିନିଷ ଭାଇ, ସେମାନଙ୍କର ଖାଦ୍ୟ ପାନୀୟ ବ୍ୟବସ୍ଥା କେମିତି କଣ ରଖିଛନ୍ତି, ଆଉ ଗୁହାଳ ବ୍ୟବସ୍ଥା କେମିତି କଣ ରହିଛି?
0: ଗୁହାଳ ମୋର ହେଡ୍ ଟୁ ହେଡ୍, ମାନେ ଗାଈ ମାନେ 2 ଲାଇନରେ ବନ୍ଧା ହେବେ ଆଉ ମୁହଁ ତାଙ୍କର ସାମ୍ନାସାମ୍ନି ରହିବ। ଏଇଟା ଏଇଥିଲାଗି ରହିବ, ସାଧାରଣତଃ ଗୋଟେ ପାରମ୍ପରିକ ଇଏ ଅଛି ଯେ ଯୋଉ ପଟେ କାନ୍ଥ ସେଇପଟେ ଗାଈଙ୍କି ମୁହଁ କରିକି ବାନ୍ଧିଦେବା। କିନ୍ତୁ ହେଡ୍ ଟୁ ହେଡ୍ ମାଧ୍ୟମରେ ରଖିଲେ କ'ଣ, ମଶା ଡାଁସ ଯେହେତୁ କାନ୍ଥରେ ବସନ୍ତି ସେମାନେ ଅଧିକ ଆଉ ଆକ୍ରମଣ କରିବେନି, ଗାଈ ଗୋରୁଙ୍କୁ ଡିଷ୍ଟର୍ବ କରିବେନି। ତେଣୁକରି ଏଇଟା ଗୋଟେ ମାଧ୍ୟମ, ଆଉ ଖାଇବା ପିଇବା ସେଇଟା ଦବାରେ ମଧ୍ୟ ସୁବିଧା ହେବ, ଆଉ ଯୋଉ ଗୋବର ଗୋମୂତ୍ର ସେଟା ପଛ ସାଇଡ୍ ହେଇକି ସେ ଗୋଟେ ଲାଇନ୍ରେ ପଳେଇବ।
1: ଭାଇ, ଆପଣ ଗୋପାଳନକୁ ଛାଡିକି ମଧ୍ୟ କୁକୁଡ଼ା ପାଳନ କରୁଛନ୍ତି?
0: ଆଜ୍ଞା।
1: କେତେ କୁକୁଡ଼ା ରଖିଛନ୍ତି, ସେମାନଙ୍କର ଖାଦ୍ୟ ପାନୀୟ ବ୍ୟବସ୍ଥା କ'ଣ ରହିଛି, ସେ ବିଷୟରେ କୁହନ୍ତୁ।
0: ଆଜ୍ଞା, ଇଏ 2000 କୁକୁଡ଼ା ଇଣ୍ଟିଗ୍ରେଟେଡ୍ ଫାର୍ମିଂରେ କରୁଛି। ଏଥିରେ କ'ଣ, ତାଙ୍କର ଫିଡର ଅଛି, ଡ୍ରିଙ୍କର ଅଛି, ଏଗୁଡ଼ାକ ସଫାସଫି କରିବା ବି ଅଛି। ତେଣୁକରି ମୁଁ ଆପଣଙ୍କୁ ଯୋଉ କହିଲି ଅଧଘଣ୍ଟାରୁ ଘଣ୍ଟାଟେ ସକାଳେ ଏବଂ ସନ୍ଧ୍ୟାରେ ତାଙ୍କର ମ୍ୟାନେଜମେଣ୍ଟରେ ଯାଏ, ଏଇ କାମରେ ହିଁ ଯାଏ। କାରଣ ତାଙ୍କ ଫିଡର ଆଉ ଡ୍ରିଙ୍କରରେ ଖାଦ୍ୟ ଆଉ ପାନୀୟ ଦେଇଦେଲେ ତାଙ୍କର ଯେତେବେଳେ ସମୟ ହବ ସେ ସେଇ ହିସାବରେ ଖାଦ୍ୟ ଗ୍ରହଣ କରିବେ, ପାଣି ଦରକାର କରିବେ। କିନ୍ତୁ ନିୟମିତ କରିବାକୁ ପଡ଼ିବ ଯେ ଆମର ଆଜି ବ୍ୟସ୍ତରେ ଅଛେ, ଡ୍ରିଙ୍କର ଫିଡର ସଫା କଲେନି, ପାଣି ଦେଇଦେଲେ, ତା ଦ୍ଵାରା କ'ଣ ହବ, ସଂକ୍ରମଣ ହବ। ତେଣୁକରି ସବୁଦିନ ଯୋଉ ପିରିୟଡ଼ଟା ଫିକ୍ସ ସେଇ ପିରିୟଡ଼ ଭିତରେ ତାକୁ କରିବାକୁ ପଡ଼ିବ।
1: ଏବେ ଆସିବା ଆମର ମାଛ ଚାଷ ମଧ୍ୟ ଆପଣ କରୁଛନ୍ତି।
0: ଆଜ୍ଞା।
1: ପୋଖରୀରେ କେତେ ପ୍ରକାର ମାଛ ସବୁ ଛାଡିଛନ୍ତି, କୋଉ କୋଉ ମାଛ ସବୁ ଛାଡିଛନ୍ତି?
0: ଆମର ରୋହି, ଭାକୁର, ମିରିକାଳି ମୁଖ୍ୟ ମାଛ ହିସାବରେ ଛାଡିଛୁ। ତା ସହିତ ଗ୍ରାସ କାର୍ପ, କାରଣ ପୋଖରୀ ତ ପାଣିରେ ଭର୍ତ୍ତି, ତା ଦେହରେ ମଝିରେ ମଝିରେ ଦଳ ପଳେଇ ଆସେ, ତାକୁ ସଫା କରିବା ଲାଗି ପ୍ରାକୃତିକ ଉପାୟରେ ଗ୍ରାସ କାର୍ପ କିଛି ଛାଡିଛୁ। ଗ୍ରାସ କାର୍ପ ଅଧିକ ଛାଡିଲେ ବହୁତ ଖରାପ, ତେଣୁକରି ଗୋଟେ ମାତ୍ରା ଆମେ 100ରୁ 150 ଭିତରେ ତା ଭିତରେ ରଖୁ, ଯାହାଫଳରେ କି ପୋଖରୀ ଭିତରେ ଯାହା ବି ମଇଳା ଆଉ ଯାହା ବି ଦଳ ଫଳ ଆସିବାକୁ ଚେଷ୍ଟା କରିବ ସେ ଖାଇକି ତାକୁ ସଫା କରିଦେବ।
1: ଆଚ୍ଛା, ତେବେ ମାଛ ମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କେମିତି କଣ ସବୁ ରଖିଛନ୍ତି?
0: ଖାଦ୍ୟ ବ୍ୟବସ୍ଥା ଯଦି ଆମେ ପୋଖରୀର ଠିକ ଭାବରେ ଯତ୍ନ ନବା, ପ୍ଲାଙ୍କଟନ ବହୁତ ମାତ୍ରାରେ ବାହାରିବ। ଯେମିତିକି ଆମେ ନିୟମିତ ବ୍ୟବଧାନରେ କିଛି ଖତ ସାର ଯଦି ପ୍ରୟୋଗ କରିବା, ଗୋବର ଖତ ହେଲା କି ଗୋମୂତ୍ର ହେଲା, ରେଗୁଲାର ନାହିଁ, ଗୋଟେ 15 ଦିନ ମାସେ ଏଇ ଅନ୍ତରାଳରେ ଛାଡିଲେ କଣ ହବ, ପ୍ଲାଙ୍କଟନର ବୃଦ୍ଧିଟା ଅଧିକ ହବ। ସେଇ ହିସାବରେ ଆମେ ମାଛ ଯୋଉ ଖାଆନ୍ତି ପ୍ଲାଙ୍କଟନଟାକୁ ଅଧିକ ପସନ୍ଦ କରନ୍ତି, ସେଇଥିରୁ ହିଁ ତାଙ୍କର ବୃଦ୍ଧିଟା ଭଲ ଘଟେ। ତ ଆମେ ଚେଷ୍ଟା କରିବା ପୋଖରୀରେ କେମିତି ଅଧିକ ମାତ୍ରା ପ୍ଲାଙ୍କଟନ ହବ।
1: ଆଜ୍ଞା, ନିଶ୍ଚିତ ଭାବରେ। ତେବେ ଆଉ ଗୋଟେ କଥା ରହିଲା ଭାଇ, ଗୋଟେ ମାଛ କେତେ ଯାଏ ଅଧିକ ବଢି ପାରିବ?
0: ଦେଖନ୍ତୁ, ପ୍ରାଥମିକ ଭାବେ 6ରୁ 8 ମାସ ନେଇଯିବ, ଯୋଉ ଆମେ ଜାଁଳ ଛାଡୁଛେ, ଦାନି କି ଫିଙ୍ଗରଲିଙ୍ଗ ଆମେ ଛାଡୁଛେ, ସେ ପ୍ରଥମ ଗ୍ରୋଥଟା ତାର ଟିକେ ସମୟ ସାପେକ୍ଷ, 6ରୁ 8 ମାସ ନେଇଯିବ। ତାପରେ 200 ଗ୍ରାମ ଯେତେବେଳେ ହେଇଯିବ, 200 ଗ୍ରାମ ପରେ ତାର ଗ୍ରୋଥଟା ଟିକେ ବଢିବ, କାରଣ ତାଙ୍କର ଖାଇବା ହାବିଟଟା ବଢିବ। ଆଉ ଆମର ଦ୍ୱିତୀୟ ଜିନିଷ ହେଲା, ଗୋଟେ ସିଜିନ ଭିତରେ ଗୋଟେ ଶୀତ ଦିନ ଆସିବ, ଶୀତ ଦିନେ ଯେହେତୁ ପାଣିଟା ଥଣ୍ଡା ରହିବ ମାଛମାନଙ୍କର ଆକ୍ଟିଭିଟି କମିଯିବ, ତେଣୁକରି ମଝିରେ ମଝିରେ ପାଣିଟାକୁ ବି ଡିଷ୍ଟର୍ବ କରିବାକୁ ପଡିବ, ଯାହାଫଳରେ କି ମାଛମାନେ ଯେତିକି ଟେମ୍ପରେଚର ପାଇବା କଥା ସେତିକି ପାଇକି ଖାଇବା ବିଚରଣ କରିବା, ଏ କାମ ସେମାନେ କରିପାରିବେ ଯେମିତି।
1: ଆଚ୍ଛା ଆଚ୍ଛା, ତେବେ ଭାଇ ଏଇଠି ଗୋଟେ କଥା କୁହନ୍ତୁ, ଯାହା ବି ଆପଣ ସବୁ ସମନ୍ୱିତ ଚାଷ କରୁଛନ୍ତି, ଏଥିପାଇଁ ସରକାରଙ୍କ ତରଫରୁ ସହଯୋଗ ସେମିତି ଆପଣଙ୍କ ପାଇଁ ରହିଛି କି, ଆପଣ କିଛି ପାଇଛନ୍ତି କି?
0: ଆଜ୍ଞା, ମୁଁ ପାଇଛି, ମତେ କୃଷି ଉଦ୍ୟୋଗୀ ଯୋଜନା ଭିତରେ ମୋ ପ୍ରୋଜେକ୍ଟଟାକୁ ସେତେବେଳେ ମୁଁ ଦେଇଥିଲି, ଆଉ ଏଥିରେ ମତେ 50% ସବସିଡି ମିଳିଥିଲା, ଗୋଟେ କିଛି ମାତ୍ରାରେ ମତେ 15 ଲକ୍ଷରୁ ଟିକେ ଉର୍ଦ୍ଧ ମତେ ପଇସା ଆକାରରେ ମିଳିଥିଲା, ଆଉ ୟା ସହିତ ମତେ ମଧ୍ୟ ବହୁତ ସମ୍ମାନ ମଧ୍ୟ ମିଳିଛି।
1: ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ ଆପଣ ଯେହେତୁ ଜଣେ ସଫଳତା ହାସଲ କରିଥିବା ଚାଷୀ ଭାଇ, ଆପଣଙ୍କୁ ତ ସମ୍ମାନ ମିଳିବା ଦରକାର।
0: ଆଜ୍ଞା,
1: ଆପଣ ମଧ୍ୟ ଏଥିରେ ଖୁସି ମଧ୍ୟ ହେଇପାରୁଥିବେ।
0: ବହୁତ ଖୁସି ଅଛି।
1: ଆଜ୍ଞା ଆଜ୍ଞା,
0: ଆଗରୁ ଗୋଟିଏ ମାଧ୍ୟମ ଥିଲା କୃଷିକି ଛାଡିଦେଲେ ଚାକିରି।
1: ଆଜ୍ଞା,
0: ଚାକିରିରେ ଆପଣ କଣ, ସେତେବେଳେ କିଛି ଉନ୍ନତ ପଦ୍ଧତିରେ ଚାଷ ପ୍ରଣାଳୀ ନଥିଲା, ଉନ୍ନତ ମାନର ବିହନ ନଥିଲା, କଣ ଆପଣ କରିବେ ଆପଣଙ୍କୁ ଦିଗ୍ଦର୍ଶନ ଦେବା ଲାଗି କେହି ନଥିଲେ। ତେଣୁକରି ବର୍ତ୍ତମାନ ତ ବହୁତ ଗୁଡ଼ିଏ ଉପାୟ ଆସିଲାଣି, ବା ଆପଣଙ୍କ ପାଖରେ ସବୁ ବ୍ଲକରେ ମଧ୍ୟ ବିଭିନ୍ନ ବିଭାଗର ଅଫିସ ମଧ୍ୟ ଅଛି, ଆପଣ ସେଥିପ୍ରତି ଆଉ ଚାକିରି ପ୍ରତି ଗୋଟେ ଦିଗରେ ମନ ନ ବଳେଇ ଯଦି ଆମେ ଚେଷ୍ଟା କରିବା କି ସେଇ ଜାଗାରୁ ଆମେ କେମିତି ଅଧିକ ଇନକମ୍ କରିପାରିବା, ଆଉ ସେଇ ହିସାବରେ ଆମେ

0: ଗୋଟେ ଭଲ ପ୍ରୋଜେକ୍ଟ ସେଠୁ କରିପାରିବା ତ ଆପଣ ନିଶ୍ଚିନ୍ତ ଭାବରେ ଚାକିରିଠୁ ଅଧିକ ପଇସା ଚାଷବାସରୁ ଆପଣ ପାଇପାରିବେ।
1: ତେବେ ନିହାତି ଭାବରେ ଆମର ଯୋଉ ଭାଇ ଭଉଣୀ ମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଯେ ନିଶ୍ଚିତ ଆପଣ ସମନ୍ୱିତ ଚାଷକୁ ଆପଣାନ୍ତୁ, ଖାଲି ଚାକିରି ପଛରେ ଧାଇଁଲେ ମଧ୍ୟ କିଛି ହବ ନାହିଁ, ଆପଣ କୃଷିକୁ ଆପଣାନ୍ତୁ ଆଉ ଲାଭବାନ ମଧ୍ୟ ହୁଅନ୍ତୁ। ଆଉ ଯଦି କିଛି ଅସୁବିଧା ରହୁଛି ନିଶ୍ଚିତ ଭାବରେ ବିଶେଷଜ୍ଞ ମହାଶୟ ରହୁଛନ୍ତି, ସେମାନଙ୍କ ପାଖକୁ ଯାଆନ୍ତୁ ଏବଂ ଯାହା ବି କିଛି ସମସ୍ୟା ରହୁଛି ଚାଷକୁ ନେଇକି ସେଇ ସମସ୍ୟାର ସମାଧାନ ମଧ୍ୟ କରନ୍ତୁ। ତେବେ ଯାହା ହଉ ଭାଇ, ବହୁତ ଭଲ ଲାଗିଲା ଯେ ଆପଣଙ୍କ ସହିତ ଏ ବିଷୟରେ ଅଧିକ ଆଲୋଚନା କରିକି, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ଭାଇ।
0: ନମସ୍କାର।
2: ବୁଝିଲୁ ମା?
1: ହଁ ଜଗନ୍ନାଥ।
2: ଆମର ଚାଷୀ ଭାଇ ସମନ୍ୱିତ ଚାଷ ସମ୍ପର୍କରେ ତାଙ୍କର ଅନୁଭୂତି ବର୍ଣ୍ଣନା କଲେ। ଆମର ତ ଅନେକ ଚାଷୀ ଭାଇ ଭଉଣୀମାନେ ଆଜିକାଲି ସମନ୍ୱିତ ଚାଷ କରୁଛନ୍ତି, ତେଣୁ ଭାଇଙ୍କର ଅନୁଭୂତି ନିଶ୍ଚିତ ଭାବରେ ଅନ୍ୟ ଭାଇ ଭଉଣୀମାନଙ୍କୁ ପ୍ରେରଣା ଯୋଗାଇବ।
1: ଠିକ କଥା କହିଲେ ଜଗନ୍ନାଥ। ତେବେ ହଉ, ଏଥର ଚାଷୀ ଭାଇଙ୍କୁ ଧନ୍ୟବାଦ ଦେଇକି ଇଏ ଜଗନ୍ନାଥ
2: ହଁ
1: ଟିକେ ସମୟ ଆଡକୁ ନିଘା ଦେଲ।
2: ହଁ ମା, ଏ କୋଠ ଘରେ ଏମିତି ବସି ଗପୁ ଗପୁ ସମୟ କେତେବେଳେ ହେଇଗଲାଣି ଜଣାପଡୁନି, ତେବେ ଘରକୁ ଫେରିବା।
1: ହଁ ତାହେଲେ ଜଗନ୍ନାଥ ଉଠିବା।
2: ଉଠିବା।
1: ହଉ ଶ୍ରୋତା ବନ୍ଧୁ, ଏଥର ଆମକୁ ଆମ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ମୁଁ ସୋନାଲି।
2: ଆଉ ମୁଁ ଜଗନ୍ନାଥ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ କୃଷି ହାଲଚାଲ। ଉପସ୍ଥାପନା କରିଥିଲେ ସୋନାଲି ପଢ଼ିଆରୀ ଏବଂ ପ୍ରକାଶ କୁମାର ରଥ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅର୍ଥାତ 19 May 2026 ଭୁବନେଶ୍ୱରଠାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଆଞ୍ଚଳିକ ସମ୍ମିଳନୀ ଉପରେ
1: ଉପସ୍ଥାପନା ସମୀର ମିଶ୍ର, ବୈଷୟିକ ସହାୟତା ତ୍ରିଲୋଚନ ବେହେରା ଏବଂ ସନାତନ ମୁର୍ମୁ, ପ୍ରଯୋଜନା ରାଜୀବ କୁମାର ମହନ୍ତ।
2: ନମସ୍କାର ଶ୍ରୋତାବନ୍ଧୁ, ପ୍ରସ୍ତୁତ କରୁଛୁ ଗତକାଲି ଭୁବନେଶ୍ୱରଠାରେ ଆୟୋଜିତ ପୂର୍ବାଞ୍ଚଳ ଜୋନ୍ ଆଞ୍ଚଳିକ କୃଷି ସମ୍ମିଳନୀ 2026ର ବେତାର ବିବରଣୀ। ଗତକାଲି ଭୁବନେଶ୍ୱରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ପୂର୍ବାଞ୍ଚଳ ଜୋନ୍ ଆଞ୍ଚଳିକ କୃଷି ସମ୍ମିଳନୀ 2026। ସମ୍ମିଳନୀକୁ ପୂର୍ବାହ୍ନ 10:00ରେ ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବନ୍ଦେ ମାତରମ୍ ଗାନ କରାଯାଇଥିଲା। ପରେ ପରେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଶ୍ରୀ ଅତୀଶ ଚନ୍ଦ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
3: ସର୍ବପ୍ରଥମ ମୁଁ ଇସ୍ ଇଷ୍ଟର୍ନ ଜୋନ୍ କି ଇସ୍ ଜୋନାଲ ଏଗ୍ରିକଲ୍ଚର କନ୍ଫରେନ୍ସ ମେ ଆପ୍ ସଭି ମହାନୁଭାବ କା ହାର୍ଦ୍ଦିକ ସ୍ୱାଗତ କରତା ହୁଁ। ଇସ୍ ଆୟୋଜନ କା ପ୍ରେରଣା ହମାରେ କେନ୍ଦ୍ରୀୟ କୃଷି ମନ୍ତ୍ରୀ ଜୀ ନେ ଦି ହେ କି ହମ ଲୋଗ ଜୋ ରାଷ୍ଟ୍ରୀୟ କନ୍ଫରେନ୍ସ କରତେ ହୈଁ ଉସସେ ପହଲେ କି କ୍ୟୁଁ ନହିଁ ହମ ଲୋଗ ଜୋନ୍ସ ମେ ଜାକେ ଜୋ ହମାରେ ରାଜ୍ୟ ହୈଁ ଉନକେ ସାଥ ମିଲକର ବିଭିନ୍ନ ରାଷ୍ଟ୍ରୀୟ ମୁଦ୍ଦୋ ପେ ଜୋ କୃଷି ସେ ସମ୍ବନ୍ଧିତ ହୈ ଉସ ପେ ଚର୍ଚ୍ଚା କରେଁ। ତ ଇସ୍ କନ୍ଫରେନ୍ସ କେ ମାଧ୍ୟମ ସେ ହମାରା ପ୍ରୟାସ ହୈ କି ଜୋ ହମାରୀ ରାଷ୍ଟ୍ରୀୟ ପ୍ରାଥମିକତା ହୈ ଉସକୋ ଆପକେ ସାମନେ ରଖେଁ, ଉସମେ ଜୋ ପ୍ରଗତି ହୁଈ ହୈ, ଜୋ ଇସ୍ କ୍ଷେତ୍ର କି ବିଶେଷତାଏଁ ହୈ ଔର ଯହାଁ କି ଜୋ ଚୁନୌତିଆଁ ହୈ ଉସ ପେ ଚର୍ଚ୍ଚା କରେଁ। ଔର ସାଥ ହି ସାଥ ଜୋ ରାଜ୍ୟୋଁ ମେ ଇନୋଭେସନ୍ସ ହୋ ରହେ ହୈ, ଜୋ ଉନନେ ଅଚ୍ଛେ କାମ କିଏ ହୈ ଉସକୋ ଭି ପ୍ରସ୍ତୁତିକରଣ କା ଅବସର ମିଲେ, ତାକି କ୍ରସ୍ ଲର୍ନିଂଗ ହୋ ସକେ, ରାଜ୍ୟ ଭି ସିଖେ କେନ୍ଦ୍ର ଭି ସିଖେ ଔର ଜୋ ଉସମେ ଐସି ଚିଜେଁ ଜୋ ଦୂସରେ ରାଜ୍ୟୋଁ ମେ ସ୍କେଲ ଅପ୍ କି ଜା ସକତି ହୈ ତୋ ଓ ସମ୍ଭାବନାଓଁ ପେ ଭି ଯହାଁ ପେ ଚର୍ଚ୍ଚା ହୋ।
2: ଏହାପରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ କୃଷିର ବିକାଶ ଏବଂ କୃଷକମାନଙ୍କର ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରି ତାଙ୍କ ଅଭିଭାଷଣରେ କହିଲେ,
4: ଓଡ଼ିଶା କେ ଲୋକପ୍ରିୟ କର୍ମଠ ଔର କଳ୍ପନାଶୀଲ ମସ୍ତିଷ୍କ କେ ଧନୀ ମୁଖ୍ୟମନ୍ତ୍ରୀ ଆଦରଣୀ ମୋହନ ଚରଣ ମାଝୀ ଜୀ, ହମାରେ ରାଜ୍ୟମନ୍ତ୍ରୀ ଭାରତ ସରକାର କେ କୃଷି ଓ କିସାନ କଲ୍ୟାଣ ଆଦରଣୀ ରାମନାଥ ଠାକୁର ଜୀ, ହମାରେ ରାଜ୍ୟମନ୍ତ୍ରୀ ଭାରତ ସରକାର ଆଦରଣୀ ଭାଗୀରଥ ଚୌଧୁରୀ ଜୀ, ଓଡ଼ିଶା କେ ମାନ୍ୟ ଉପମୁଖ୍ୟମନ୍ତ୍ରୀ ଔର କୃଷି ମନ୍ତ୍ରୀ ଆଦରଣୀୟ କନକ ବର୍ଦ୍ଧନ ସିଂ ଦେବଜୀ, ବିହାର କେ ୟଶସ୍ୱୀ କୃଷି ମନ୍ତ୍ରୀ ଆଦରଣୀୟ ବିଜୟ କୁମାର ସିହ୍ନା ଜୀ, ଛତିଶଗଡ଼ କେ ହମାରେ ୟଶସ୍ୱୀ କୃଷି ମନ୍ତ୍ରୀ ଆଦରଣୀୟ ରାମ ବିଚାର ନେତାମ ଜୀ, ଔର ପଶ୍ଚିମ ବଙ୍ଗାଲ କେ ଖାଦ୍ୟ ଔର ଆପୂର୍ତ୍ତି ମନ୍ତ୍ରୀ ଅଶୋକ କୀର୍ତ୍ତନିଆ ଜୀ, ଅତୀଶ ଚନ୍ଦ୍ରା।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣନ୍ତୁ ଏ ଆର୍ ରେହମାନଙ୍କ କଣ୍ଠରେ। ଚଳଚ୍ଚିତ୍ରଟି ହେଉଛି ହାଇୱେ।

ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ବର୍ତ୍ତମାନ ଶୁଣନ୍ତୁ ସମାଚାର ସନ୍ଧ୍ୟା ଏବଂ ପରେ ପରେ ଇଂରାଜୀରେ ସମ୍ବାଦ। ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଏଇ ଟିକେ ପରେ।

0: ଶୁଣିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ହ୍ୟାଲୋ ଆକାଶବାଣୀ ପୁରୀର ପୁନଃ ପ୍ରସାରଣ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
1: ନମସ୍କାର ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ଆମର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀପୁରୀ। ଆଉ ଆପଣଙ୍କ ସାଥେ ମୁଁ ଆପଣମାନଙ୍କର ହୋଷ୍ଟ ସନ୍ତୋଷ।

ପୁଣି 1962 ମସିହା ଦେଶ ଯୁଦ୍ଧର କଷ୍ଟକର ସମୟ ମଧ୍ୟରେ ସେତେବେଳେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆହ୍ୱାନରେ ଅନେକ ଭାରତୀୟ ବିଶେଷ କରି ମା ଭଉଣୀମାନେ ଦେଶ ପାଇଁ ସ୍ୱର୍ଣ୍ଣାଳଙ୍କାର ଦାନ କରିଥିଲେ। ସୁନାର ମୂଲ୍ୟ ନୁହେଁ, ସେ ତ୍ୟାଗର ମୂଲ୍ୟ ଦେଶର ମନୋବଳକୁ ଶକ୍ତି ଦେଇଥିଲା।

ଆସେ 1965 ମସିହା। ଖାଦ୍ୟ ସଙ୍କଟ ଓ ଯୁଦ୍ଧର ଛାୟା। ସେତେବେଳେ ଲାଲ ବାହାଦୁର ଶାସ୍ତ୍ରୀ ଦେଶବାସୀଙ୍କୁ ସପ୍ତାହରେ ଗୋଟିଏ ସନ୍ଧ୍ୟା ଉପବାସ ପାଇଁ ଅନୁରୋଧ କରିଥିଲେ ଏବଂ ଆଶ୍ଚର୍ଯ୍ୟ, ଲୋକେ କହିଲେ ନାହିଁ ମୋତେ କ'ଣ ମିଳିବ। ସେମାନେ କହିଲେ ଦେଶ ଜିତିଲେ ଆମେ ସବୁ ଜିତିବୁ।

ଆଜି ସମୟ ବଦଳିଛି, ଚ୍ୟାଲେଞ୍ଜ ମଧ୍ୟ ବଦଳିଛି। ଆମ ପାଖରେ ବନ୍ଧୁକ ନୁହେଁ କିନ୍ତୁ ଦାୟିତ୍ୱ ଅଛି। ତ୍ୟାଗର ଅର୍ଥ ଆଜି ବୋଧେ ଅଲଗା। ଅନାବଶ୍ୟକ ଖର୍ଚ୍ଚ କମାଇବା, ଇନ୍ଧନ ସଞ୍ଚୟ କରିବା, ସ୍ୱଦେଶୀକୁ ଆଦର କରିବା, ଆମ ଆବଶ୍ୟକତାକୁ ଅଳ୍ପ ସଂଯମରେ ଦେଖିବା। ଆମ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ନିକଟରେ ନେସନ୍ ଫାଷ୍ଟ ବା ଦେଶ ପ୍ରଥମ ଭାବନାରେ ଦେଶବାସୀଙ୍କୁ କିଛି ଦୈନନ୍ଦିନ ଅଭ୍ୟାସରେ ସଂଯମ ଓ ସ୍ୱନିର୍ଭରତା ଦିଗରେ ଆହ୍ୱାନ କରିଛନ୍ତି, ଯଥା ଇନ୍ଧନ ବ୍ୟବହାର କମାଇବା, ସ୍ୱଦେଶୀ ଜିନିଷକୁ ପ୍ରାଥମିକତା ଦେବା, ଅନାବଶ୍ୟକ ଆମଦାନୀ ନିର୍ଭରତା କମାଇବା ଇତ୍ୟାଦି। ହଁ ଶ୍ରୋତବନ୍ଧୁ, ଦେଶପ୍ରେମ ସବୁବେଳେ ସୀମାରେ ଯୁଦ୍ଧ କରିବା ନୁହେଁ। କେବେ କେବେ ଏହା କୁହେ ଗାଡ଼ି ଛାଡ଼ି ସାଧାରଣ ଯାନ ବ୍ୟବହାର କରିବା, ବିଦେଶୀ ବସ୍ତୁ ଛାଡ଼ି ସ୍ୱଦେଶୀ ବାଛିବା, ନିଜ ସୁବିଧା ଠାରୁ ଦେଶର ଆବଶ୍ୟକତାକୁ ଆଗରେ ରଖିବା।

0: କାରଣ ଇତିହାସ ଆମକୁ ଗୋଟିଏ କଥା ଶିଖାଇଛି, ଯେତେବେଳେ ଭାରତ ଏକାଠି ହୁଏ ଅସମ୍ଭବ ମଧ୍ୟ ସମ୍ଭବ ହୋଇଯାଏ। ମନେ ରଖନ୍ତୁ, ଦେଶ ଯଦି ଶକ୍ତିଶାଳୀ ହେବ ଆମ ସ୍ୱପ୍ନ ମଧ୍ୟ ଶକ୍ତିଶାଳୀ ହେବ। ଜୟ ହିନ୍ଦ, ବନ୍ଦେ ମାତରମ। ତେବେ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଆସନ୍ତୁ ତେବେ ଯୋଡ଼ି ହେବା ଆମର ପ୍ରଥମ ଶ୍ରୋତା ବନ୍ଧୁଙ୍କ ସହିତ। ହ୍ୟାଲୋ ଆକାଶବାଣୀ ପୁରୀ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ଆଜ୍ଞା ନମସ୍କାର, ମୁଁ ବାସୁଦେବପୁର ଭଦ୍ରକରୁ ନରେନ୍ଦ୍ର ମହାକୁଡ଼।
0: ନରେନ୍ଦ୍ର ଭାଇ, ଆମର କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ଆଚ୍ଛା, ବର୍ତ୍ତମାନ ଆମର ଭାରତ ସରକାରଙ୍କ ତରଫରୁ ଭାଇ ସରକାର ଗୋଟେ ରିକ୍ୱେଷ୍ଟ କରିଛନ୍ତି ଦେଶବାସୀଙ୍କୁ ବିଭିନ୍ନ ପ୍ରକାରର ପଏଣ୍ଟ ଅଫ୍ ଭ୍ୟୁରେ, ଯେମିତି ଗୋଟେ ପଏଣ୍ଟ ରଖିଛନ୍ତି ଯେ ଆମେ ଯେତେ କମ୍ ପେଟ୍ରୋଲର ବ୍ୟବହାର କରିବା ଏବଂ ଇଭି ଗାଡ଼ି ପ୍ରତି ଆମର ଟିକେ ମନ ବଳେଇବା, ଆପଣ ସେ ଦିଗରେ କ'ଣ ଆପଣଙ୍କର ମତାମତ ଜଣାଇବେ?
1: ଯେ ସରକାରଙ୍କର ଗୋଟେ ସୁନ୍ଦର କଥା ବା ଗୋଟେ ଯୋଜନା ସେ ରଖିଛନ୍ତି, ସେଥିରେ ଆମେ ସମସ୍ତେ ଭାଗିଦାର ହେବା ଉଚିତ। ବର୍ତ୍ତମାନ ଯୋଉ ସବୁ ସମୟ ଚାଲିଛି, ଯୋଉ ଯୁଦ୍ଧର ଘନଘଟା ଚାଲିଥିଲା, ଏବେ ବି ସେ ଭୟ ଯାଇନି ମନରୁ। ଆଜ୍ଞା, ସେଥିପାଇଁ ସମସ୍ତେ ବି ଭୟ
0: ନିଶ୍ଚୟ। ଏଇଟା ଗୋଟେ କଥା ଯେ ଯେହେତୁ ମିଡିଲ ଇଷ୍ଟରେ ଯୁଦ୍ଧ ଲାଗିଛି, ଗଲ୍ଫ କଣ୍ଟ୍ରିଜରେ, ଇରାନ ଆଉ ବିଭିନ୍ନ ପ୍ରକାର ମିଡିଲ ଇଷ୍ଟ କଣ୍ଟ୍ରି ମାନଙ୍କୁ ଆମେରିକା ଆଉ ଇସ୍ରାଏଲକୁ ନେଇ, ତେଣୁ ତେଲର ଘୋର ଅଭାବ ଦେଖାଯାଉଛି, ଆଗକୁ ମଧ୍ୟ ଆହୁରି ଜଟିଳ ହେବ। ତେଣୁ ଧୀରେ ଧୀରେ ଯଦି ଆମେ ତାର ଅଲ୍ଟରନେଟିଭକୁ ଯାଇପାରିବା, ଯେମିତି ଆପଣଙ୍କ ଗାଁ ଗହଳିରେ ଏବେ ବି ଦେଖାଦେଉଥିବ ଯେ ସରକାର ପ୍ରୋତ୍ସାହନ ଦେଉଛନ୍ତି ବିଭିନ୍ନ ସବସିଡିଜ୍ ମାଧ୍ୟମରେ ଯେ ଛାତ ଉପରେ ସୋଲାର ପ୍ୟାନେଲ ଲଗାନ୍ତୁ ଏବଂ ନିଜର ଯାହା ଇଲେକ୍ଟ୍ରିସିଟି ଆବଶ୍ୟକତା ଅଛି ନିଜେ ପ୍ରଡ୍ୟୁସ କରନ୍ତୁ। ଆଉ ଗୋଟିଏ ହେଲା ଯେମିତି ଆମେ ଯେତେ କମ୍ ପସିବଲ ପେଟ୍ରୋଲ ଡିଜେଲ ବ୍ୟବହାର କରିବା ଏବଂ ଇଭି ଗାଡ଼ି ସ୍କୁଟି ହଉ ବା ଭେହିକଲ୍ସ ହଉ ବ୍ୟବହାର କରିବା, ଆଉ ପବ୍ଲିକ ଟ୍ରାନ୍ସପୋର୍ଟ
1: ଅଳ୍ପ ଦୂର କଲେ ସାଇକେଲରେ ଯିବା କିମ୍ବା ଚାଲି କରି ଯିବା।
0: ଆଜ୍ଞା ଆଜ୍ଞା,
1: ଗୋଟେ ଭଲ କଥା, କାହିଁକି ଯେତିକି ଆମେ ସଞ୍ଚୟ କରିବା ସେଟା ଆମ ପାଇଁ, ତା ସହିତ ଦେଶ ପାଇଁ ମଧ୍ୟ।
0: ଏଇଟା ଗୋଟେ ଭଲ ଜିନିଷ ଯେ ଆଗକୁ ଏଇ ସମସ୍ୟା ଆହୁରି ଜଟିଳର ଜଟିଳତର ହବ, ଏଇଥର ସମସ୍ୟା ସମାଧାନ ହେଇଯାଇପାରେ, କିନ୍ତୁ ପୁଣି ଯେ ଏ ସମସ୍ୟା ଆଉ ଥରେ ନ ଉପୁଜିବ କହିହବନି, ସେଥିପାଇଁ ଆମେ ନିଜେ ସ୍ୱାବଲମ୍ବୀ ହବାକୁ ଚେଷ୍ଟା କରିବା। ଗୋଟିଏ କଥା ଯେ ଆମେ ସ୍ୱାବଲମ୍ବୀ ତ ପେଟ୍ରୋଲ ଡିଜେଲକୁ ନେଇ ହେଇପାରିବା ନାହିଁ, କାହିଁକି ନା ଆମର ତ ତେଲ ଖଣି ନାହିଁ, ସେଥିପାଇଁ ଆମେ ବେଟର ହବ ଆମେ ସୋଲାର ଏନର୍ଜି ବା ଅକ୍ଷୟ ଶକ୍ତିର ବ୍ୟବହାର ଯେତେ ସମ୍ଭବ କରିପାରିବା। ତେଣୁ ଏଇଟା ପ୍ରଥମ ଥର ନୁହେଁ, ପୂର୍ବରୁ ଭାରତ ସରକାର ଅନେକ ଥର ସ୍ୱାଧୀନତା ସଂଗ୍ରାମ ସମୟରେ ହଉ ସ୍ୱଦେଶୀ ଆନ୍ଦୋଳନରେ ଆମେ ଦେଖିଛୁ ଦେଶବାସୀ ହୃଦୟ ଖୋଲିକରି ଏ ଦେଶକୁ ସମର୍ଥନ ଜଣାଇଛନ୍ତି। ତେଣୁ ସମୟ ଆସିଛି, ଆସନ୍ତୁ ଆମେ ସମସ୍ତେ ଆମ ସରକାରଙ୍କୁ ସମର୍ଥନ କରିବା ଏବଂ ଯଥାସମ୍ଭବ ଗୁଣ୍ଡୁଚି ମୂଷା ଭଳି ଯଦି ଆମେ ଅବଦାନ କରିବା ଆମ ଦେଶ ପ୍ରତି, ତାହେଲେ ନିଶ୍ଚିତ ଦେଶ ଆଗକୁ ଯିବ। ତେବେ ଆସନ୍ତୁ ଭାଇ ଆପଣଙ୍କ ପସନ୍ଦର ଗୋଟେ ଗୀତଟିଏ ଶୁଣିବା ଆଜିର ଆମର ଏହି କାର୍ଯ୍ୟକ୍ରମରେ। ଆମ ସହିତ ଫୋନ୍ରେ ଯୋଡ଼ି ହୋଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ ଏବଂ ଆପଣଙ୍କ ମନ ପସନ୍ଦର ଗୀତଟିଏ ଶୁଣାଉଛୁ। ଫୋନ୍ କରିଥିବାରୁ ଧନ୍ୟବାଦ, ରହୁଛୁ ଭାଇ, ନମସ୍କାର।

0: ଏଠାରୁ ମେଲାଡ଼ି ନେଉଛି ଆପଣଙ୍କର ହୋଷ୍ଟ ସନ୍ତୋଷ। ରହୁଛି ଜୟ ଜଗନ୍ନାଥ।
1: ଶୁଣିଲେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ କଣ୍ଠରେ ସଜାଇଛନ୍ତି ଲତା ମଙ୍ଗେସ୍କର ଏବଂ ମୁକେଶ। ଚଳଚ୍ଚିତ୍ରଟି ହେଉଛି ଫର୍ଜ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଚଳଚ୍ଚିତ୍ରଟି ହେଉଛି ହାଥୀ ମେରେ ସାଥୀ।

0: ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM।
1: କଣ ରିମା, ଘରେ ସୋଲାର ଲଗେଇଦେଲ?
2: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
1: ଚିନ୍ତା ନାହିଁ ମାନେ?
2: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
1: ସତରେ?
2: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, PM ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଶ୍ରୀ ଜଗନ୍ନାଥ ଭଜନର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ସୋହିନୀ ମିଶ୍ର। ଗୀତ ରଚନା କରିଛନ୍ତି ଅଭିମନ୍ୟୁ ବରାଳ।

ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ରେ। ଶ୍ରୋତାବନ୍ଧୁ, ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି 6:05 PM ଶୁଣିପାରିବେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। 6:40 PM ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସର ଭାଗ ସଂଖ୍ୟା 82। 7:25 PM ଶୁଣିପାରିବେ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। କାଲି ଏଥିରେ ଶୁଣିବେ ଶ୍ରୀଜଗନ୍ନାଥଙ୍କ ବିଡ଼ିଆ ଯୋଗାଣିଆ ସେବକଙ୍କ ସମ୍ପର୍କରେ। ଆଲୋଚକ ରହିଛନ୍ତି ସୋମନାଥ ପଣ୍ଡା। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆସନ୍ତାକାଲି 8:30 PM। ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଚାର କରିବୁ 9:00। 10:00 ରହିଛି ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ନାରୀମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ମୁକ୍ତା ଶୁଣିପାରିବେ ଆସନ୍ତାକାଲି 11:00। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରରୁ ମିଳିଥିବା ପାଣିପାଗ ସୂଚନା ଅନୁଯାୟୀ ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ଅତି ହାଲୁକା ବର୍ଷା ହୋଇଯାଇଛି। ଦକ୍ଷିଣ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଆଗାମୀ 6-7 ଦିନ ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବାଧିକ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଅନୁଗୁଳ ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ରହିବାର ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ଗରମ ଓ ଗୁଳୁଗୁଳି ପାଗ ରହିବାର ସମ୍ଭାବନା ରହିଛି। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:12:10। ଆଜିର ଅଧିବେଶନକୁ ଏଇଠି ଶେଷ କରୁଛୁ। ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆସନ୍ତାକାଲି 5:00।